ଆକାଶବାଣୀ ପୁରୀ ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 11 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 1 ତାରିଖ ଷ୍ଟୁଡ଼ିଓ

ରେ ସମୟ ବର୍ତ୍ତମାନ ସକାଳ 5:57 ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ।

ମହାପ୍ରଭୁଙ୍କର ମହିମା ଯୁଗେ ଯୁଗେ ଗୁଞ୍ଜରିତ, ସେଇ ଭକ୍ତିରସକୁ ହୃଦୟରେ ଧାରଣ କରି ଆସନ୍ତୁ ଶୁଣିବା ଶ୍ରୀ ଜଗନ୍ନାଥଙ୍କର ସୁମଧୁର ଭଜନ। ରୀତା ମିଶ୍ରଙ୍କ କଣ୍ଠରେ ରଚନା କରିଛନ୍ତି ବୈକୁଣ୍ଠନାଥ ବ୍ରହ୍ମଚାରୀ।

ଭଗବାନ ଶିବ ସମସ୍ତଙ୍କର ପ୍ରିୟ। ଶିବ ହେଉଛନ୍ତି ସୃଷ୍ଟିର ସଂହାରକ। ତାଙ୍କର ନାମ ସ୍ମରଣ ମାତ୍ରରେ ଆମ ମନରେ ଭରିଯାଏ ଶାନ୍ତି ଆଉ ଆତ୍ମବିଶ୍ୱାସ। ଆସନ୍ତୁ ଶୁଣିବା କରୁଣାକର ସେଠୀଙ୍କ କଣ୍ଠରେ ଭକ୍ତି ଗୀତ, ଗୌର ପଟ୍ଟନାୟକଙ୍କ ଗୀତ ରଚନା।

ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନାରେ ଆସନ୍ତୁ ଶୁଣିବା ମଧୁଲିତା ମହାନ୍ତିଙ୍କ କଣ୍ଠରେ ଭକ୍ତିଗୀତଟି ରଚନା କରିଛନ୍ତି ପୀତାମ୍ବର ମିଶ୍ର।

ଶୁଣୁଛନ୍ତି ଆପଣମାନେ କାର୍ଯ୍ୟକ୍ରମ ଆରାଧନା। ଆସନ୍ତୁ ଶୁଣିବା ବସନ୍ତ ମହାନ୍ତିଙ୍କ କଣ୍ଠରୁ ଭକ୍ତିଗୀତଟି। ରଚନା କରିଛନ୍ତି ବିନୋଦିନୀ ଦେବୀ।

କାର୍ଯ୍ୟକ୍ରମ ଶେଷରେ ଆସନ୍ତୁ ଶୁଣିବା ଭକ୍ତି ଗୀତଟି ଗାଇଛନ୍ତି ମଧୁଲିତା ପରିଡ଼ା, ମଧୁସୂଦନ ରାଓଙ୍କର ଗୀତ ରଚନା। ଭକ୍ତି ଗୀତ କାର୍ଯ୍ୟକ୍ରମରେ ଶେଷ ଭକ୍ତି ଗୀତ।

0: ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଚଳିତ ବର୍ଷ ଜୁନ୍ 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ 24ତମ ଲୋକମେଳା ଏବଂ 17ତମ କୃଷିମେଳା ଆୟୋଜନ କରୁଛନ୍ତି। ଭାରତର 25ଟି ରାଜ୍ୟର ଲୋକନୃତ୍ୟ ଦଳ ଏବଂ କୃଷି ମତ୍ସ୍ୟ ପଶୁପାଳନ ଉଦ୍ୟାନ ବିଭାଗ ସହିତ ବହୁ ସଂଖ୍ୟାର ସଫଳ ଚାଷୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ଲୋକମେଳା ଏବଂ କୃଷିମେଳା ବୁଲି ଏହାର ଆନନ୍ଦ ନେବାକୁ ଅନୁରୋଧ। ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଚଳିତ ବର୍ଷ ଜୁନ୍ 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ 24ତମ ଲୋକମେଳା ଏବଂ 17ତମ କୃଷିମେଳା ଆୟୋଜନ କରୁଛନ୍ତି। ଭାରତର 25ଟି ରାଜ୍ୟର ଲୋକନୃତ୍ୟ ଦଳ ଏବଂ କୃଷି ମତ୍ସ୍ୟ ପଶୁପାଳନ ଉଦ୍ୟାନ ବିଭାଗ ସହିତ ବହୁ ସଂଖ୍ୟାର ସଫଳ ଚାଷୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ଲୋକମେଳା ଏବଂ କୃଷିମେଳା ବୁଲି ଏହାର ଆନନ୍ଦ ନେବାକୁ ଅନୁରୋଧ।
1: ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ପ୍ରଚାରିତ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଶୁଣିପାରିବେ ଆକାଶବାଣୀ କଟକରୁ କିଛି କ୍ଷଣ ମଧ୍ୟରେ।
2: ଅନୁଚିନ୍ତା ଉପସ୍ଥାପନ କରିଛନ୍ତି ଅଖଣ୍ଡାନନ୍ଦ ସ୍ୱାମୀ।
3: ଶ୍ରୀମଦ୍ ଭାଗବତ ମହାପୁରାଣରୁ ପ୍ରମୁଖ ଶିକ୍ଷଣୀୟ ବିଶୁଦ୍ଧ ବୈରାଗ୍ୟ ପ୍ରସଙ୍ଗଟିଏ ଉପସ୍ଥାପନ କରୁଛି। କଳିଯୁଗର ପ୍ରଭାବରେ ଧର୍ମାତ୍ମା ରାଜା ପରୀକ୍ଷିତଙ୍କ ଦ୍ୱାରା ସମୀକ ଋଷି ଧ୍ୟାନସ୍ଥ ଅବସ୍ଥାରେ ଅପମାନିତ ହୋଇଥିଲେ। ପୁତ୍ର ଶୃଙ୍ଗୀ ମୁନିଙ୍କ ଦ୍ୱାରା ରାଜା ପରୀକ୍ଷିତ 7 ଦିନରେ ମୃତ୍ୟୁବରଣ କରିବାର ଅଭିଶପ୍ତ ହେଲେ। ଶୃଙ୍ଗୀ ମୁନି ଅବଶ୍ୟ ତାଙ୍କର ଶିଷ୍ୟ ଓ ପୁତ୍ର ଧର୍ମ ପାଳନ କରିଥିଲେ। ଏହି ସମସ୍ତ ବିଷୟକୁ ଅବଗତ ହୋଇ ସମୀକ ଋଷି ପୁତ୍ର ଶୃଙ୍ଗୀକୁ ବୁଝାଇ କହିଲେ, ପୁତ୍ର, ଭଗବାନଙ୍କ ଭକ୍ତି କରିବା ଆମର ପରମ ସାଧନା। ଭକ୍ତ ପକ୍ଷରେ କାହାରିକୁ ପ୍ରତିଶୋଧ ପରାୟଣ ହୋଇ ଅଭିଶାପ ଦେବା ଉଚିତ ନୁହେଁ। ଅନ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ଅପମାନ ଆକ୍ଷେପ ଆଦିରେ ଭକ୍ତିମାନ ବ୍ୟକ୍ତି ପ୍ରତିକ୍ରିୟା ଶୂନ୍ୟ ହୋଇ ଅବିଚଳିତ ସ୍ଥିତିରେ ରହିଥିବା ଆବଶ୍ୟକ। ଏହି ସମସ୍ତ ବିଷୟକୁ ବୁଝି ମୁନିକୁମାର ବହୁତ ପଶ୍ଚାତ୍ତାପ କରିଥିଲେ। ରାଜା ପରୀକ୍ଷିତଙ୍କ ଦ୍ୱାରା ହୋଇଥିବା ଅପବ୍ୟବହାର ପ୍ରତି ସମୀକ ଋଷି ଆଦୌ ମନରେ ଧରିନଥିଲେ। ସମୀକ ଋଷିଙ୍କ ଦ୍ୱାରା ପରୀକ୍ଷିତ ମହାରାଜ ତାଙ୍କର 7 ଦିନରେ ମୃତ୍ୟୁ ହୋଇଯିବା କଥା ଶୁଣି ସେ ସାଧାରଣ ବ୍ୟକ୍ତି ପରି ଆଦୌ ବିଚଳିତ ହୋଇନଥିଲେ। ଗୀତାରେ ଭଗବାନଙ୍କ ଉକ୍ତି ଅନୁସାରେ ସେ ମୃତ୍ୟୁକୁ ମଧ୍ୟ ଭଗବାନଙ୍କର ସ୍ୱରୂପରେ ଦେଖୁଥାନ୍ତି। ଧର୍ମାତ୍ମା ରାଜା ପରୀକ୍ଷିତ ଇହଲୋକ ଓ ପରଲୋକର ସମସ୍ତ ବିଷୟ ଭୋଗ୍ୟ ପଦାର୍ଥକୁ ତୁଚ୍ଛ ଓ ତ୍ୟାଜ୍ୟ ବୋଲି ସେ ବୁଝିସାରିଥିଲେ। ଭଗବାନ ସୋମ ସ୍ୱାମୀ କୁହନ୍ତି, ପ୍ରତ୍ୟେକ ପ୍ରତିକୂଳ ସ୍ଥିତିରେ ଅନୁକୂଳ ଦର୍ଶନ କରିବା ଜ୍ଞାନୀ ଭକ୍ତମାନଙ୍କର ସ୍ୱଭାବ ସିଦ୍ଧ ହୋଇଥାଏ। ରାଜା ପରୀକ୍ଷିତ ନିଜର ଦୋଷକୁ ସ୍ୱୀକାର କରିବା ସହିତ ପ୍ରାଣଦଣ୍ଡକୁ ମଧ୍ୟ ସହର୍ଷ ଗ୍ରହଣ କରିଥିଲେ। ହେଲେ ସମୀକ ଋଷି ତାଙ୍କର ଦୋଷ ଦର୍ଶନ ନ କରି ଏହାସବୁ ସମୟର ପ୍ରଭାବ ବୋଲି ଦର୍ଶାଇଥିଲେ ଏବଂ ଅମୃତତ୍ଵ ପ୍ରତି ନିମିତ୍ତ ତୁରନ୍ତ ପ୍ରଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ। ରାଜା ପରୀକ୍ଷିତ ନିଶ୍ଚିତ ହେଲେ ଯେ ଭଗବାନ ବିଶେଷ କୃପା କରି ମୋ ପାଇଁ ଏପରି ବ୍ୟବସ୍ଥା ରଚନା କଲେ। ତେଣୁ ସେ ଭଗବାନ ଶ୍ରୀକୃଷ୍ଣଙ୍କ ଶ୍ରୀଚରଣ କମଳର ଧ୍ୟାନରେ ନିୟୋଜିତ ହେବାକୁ ସର୍ବଶ୍ରେଷ୍ଠ ମନେ କରି ସମସ୍ତ ବିଷୟରୁ ଆସକ୍ତି ତ୍ୟାଗ ପୂର୍ବକ ଆମରଣ ନିରାହାର ରହିବାର ସଂକଳ୍ପ ନେଇ ପତିତ ପାବନି ଗଙ୍ଗା ତଟରେ ଏକାଗ୍ରଚିତରେ ବସିଗଲେ। ମୃତ୍ୟୁକୁ ସଦା ଆଖି ଆଗରେ ରଖି ନିତ୍ୟ ନିରନ୍ତର ପରମାତ୍ମା ସ୍ମରଣ କରିବା ମୁମୁକ୍ଷୁ ବ୍ୟକ୍ତିର ଶ୍ରେଷ୍ଠ ସାଧନ ହୋଇଥାଏ। ହେ ମହାମାନବ, ଜୀବନର ଚରମ ଲକ୍ଷ୍ୟ ପରମାତ୍ମା ଉପଲବ୍ଧି, ମୃତ୍ୟୁ ଲୋକରୁ ଅମୃତ

ପ୍ରାପ୍ତି ନିମିତ୍ତ ସତତ କର୍ତ୍ତବ୍ୟ ସାଧନ ଆବଶ୍ୟକ, କିନ୍ତୁ ବିଡ଼ମ୍ବନା ଏହିକି ଯେ ମନୁଷ୍ୟ ମୃତ୍ୟୁକୁ ଭୁଲିଯାଏ। ପ୍ରତ୍ୟେକ ମୁହୂର୍ତ୍ତରେ ସେ ମୃତ୍ୟୁକୁ ଦେଖୁଥିଲେ ମଧ୍ୟ ନିଜର ଅନିବାର୍ଯ୍ୟ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରେ ନାହିଁ। ସେ ମୃତ୍ୟୁକୁ ନିରନ୍ତର ମନେ ରଖିଥାଏ, ତାହାର ଭଗବତ ପ୍ରୀତି ସତତ ସ୍ମୃତି ରହିଥାଏ। ସେହି ମୃତ୍ୟୁ ସ୍ମୃତିରେ ପରୀକ୍ଷିତ ମହାରାଜ ଭଗବତ ପ୍ରୀତି ପ୍ରାପ୍ତ ହୋଇଛନ୍ତି। ଉପସ୍ଥିତ ମହାତ୍ମାମାନଙ୍କ ଗହଣରେ ବିଦ୍ୟମାନ ମହାମୁନି ଶୁକଦେବଙ୍କୁ ପ୍ରାର୍ଥନା କରି କହୁଛନ୍ତି, ହେ ପରମ ଗୁରୁଦେବ, ଯାହା ସମସ୍ତଙ୍କ ପାଇଁ ଦୁର୍ଲଭ ତାହା ଆଜି ମୋତେ ସନ୍ଥ କୃପାରୁ ସହଜରେ ପ୍ରାପ୍ତ ହୋଇଗଲା। ମୋର ମୃତ୍ୟୁକୁ କିମ୍ବା ପୁନର୍ଜନ୍ମକୁ ଭୟ ନାହିଁ, ମୋର ଭୟ କେବଳ ପରମାତ୍ମା ବିସ୍ମୃତିକୁ। ମୋତେ ଯେଉଁ ପ୍ରକାର ଶରୀରରେ ଜନ୍ମ ମିଳୁ ତାହା ଭଗବାନଙ୍କର ଇଚ୍ଛାରେ, ହେଲେ ମୋର ଇଚ୍ଛା ପ୍ରତି ଜନ୍ମରେ ମୋର ମତି ଦଣ୍ଡେ ନ ଛାଡ଼ୁ ତୁମ୍ଭ ଭକ୍ତି। ହେ ଉତ୍ତମ ସ୍ୱଭାବଯୁକ୍ତ ଜଗତ କଲ୍ୟାଣ ମହାପୁରୁଷଗଣ, ଆପଣମାନେ କୃପା କରି ଏହି ପ୍ରୟାଣ ସମୟରେ ମୋତେ ଭଗବାନଙ୍କର ରସମୟୀ ଲୀଳାଚରିତ ଶ୍ରବଣ କରାନ୍ତୁ, ଯଦ୍ୱାରା ମୋର ପରମଗତି ଲାଭ ହେବ। ଏଥିପାଇଁ ଗୀତାରେ ଭଗବାନ କୁହନ୍ତି, ପ୍ରୟାଣ ସମୟରେ ଯେବେ ଜୀବକୁ ଭଗବତ ସ୍ମରଣ ହୋଇଥାଏ ତେବେ ଏହା ନିଃସଂଶୟ ଯେ ସେ ନିଶ୍ଚୟ ଭଗବତ ସ୍ୱରୂପକୁ ପ୍ରାପ୍ତ ହୋଇଯାଏ। ହେଲେ ତାହା ସମ୍ଭବ ହେବ କେମିତି? ଶରୀରରେ ସାମାନ୍ୟ କିଛି ଆଘାତ ହୋଇଥିଲେ ମନରେ କେତେ ଅସ୍ଥିରତା ତଥା ବ୍ୟାକୁଳିତ ହୁଏ, ଏକଥା ସମସ୍ତେ ଜାଣନ୍ତି। ତେବେ ମୃତ୍ୟୁ

0: ସମୟରେ ମୋତେ ଭଗବାନଙ୍କର ରସମୟୀ ଲୀଳାଚରିତ ଶ୍ରବଣ କରାନ୍ତୁ, ଯଦ୍ୱାରା ମୋର ପରମଗତି ଲାଭ ହେବ। ଏଥିପାଇଁ ଗୀତାରେ ଭଗବାନ କୁହନ୍ତି, ପ୍ରୟାଣ ସମୟରେ ଯେବେ ଜୀବକୁ ଭଗବତ ସ୍ମରଣ ହୋଇଥାଏ, ତେବେ ଏହା ନିଃସଂଶୟ ଯେ ସେ ନିଶ୍ଚୟ ଭଗବତ ସ୍ୱରୂପକୁ ପ୍ରାପ୍ତ ହୋଇଯାଏ। ହେଲେ ତାହା ସମ୍ଭବ ହେବ କେମିତି? ଶରୀରରେ ସାମାନ୍ୟ କିଛି ଆଘାତ ହୋଇଥିଲେ ମନରେ କେତେ ଅସ୍ଥିରତା ତଥା ବ୍ୟାକୁଳିତ ହୁଏ, ଏକଥା ସମସ୍ତେ ଜାଣନ୍ତି। ତେବେ ମୃତ୍ୟୁ ସମୟର ଅକଥନୀୟ ଯନ୍ତ୍ରଣା ଭିତରେ ମନର ସ୍ଥିରତା ଆସିବ କିପରି? ଯେବେ ବାଲ୍ୟ ଜୀବନରୁ ପରମାର୍ଥ ଭାବନାରେ ମନ ଅଭ୍ୟାସ ଥିବ, ତେବେ ପ୍ରୟାଣ ସମୟରେ ସ୍ୱତଃ ସ୍ମୃତି ଜାଗ୍ରତ ହେବ। ମୃତ୍ୟୁକୁ ଭୟ କରି ରାଜା ପରୀକ୍ଷିତ ବ୍ୟାକୁଳିତ ହୋଇନଥିଲେ, ସେ କେବଳ ପରମାତ୍ମ ସ୍ଥିତି ପ୍ରାପ୍ତି ନିମିତ୍ତ ବ୍ୟାକୁଳିତ ଥିଲେ। କିନ୍ତୁ ମାତ୍ର 7 ଦିନ ଭିତରେ ସେ କିପରି ପରମାର୍ଥ ସ୍ଥିତି ପାଇପାରିବେ, ଏଥିପାଇଁ ସେ ଅଧିକ ଚିନ୍ତିତ ଥିଲେ। ବ୍ୟାକୁଳତା ହିଁ ପରମପଦ ପ୍ରାପ୍ତି। ଭଗବାନ ଏମିତି ଏକ ମୁହୂର୍ତ୍ତକୁ ଅପେକ୍ଷା କରିଥାନ୍ତି, ଯେଉଁ ସମୟରେ ପୂର୍ଣ୍ଣ ବୈରାଗ୍ୟ ଚେତନାରେ ରହି କେବଳ ତାଙ୍କୁ ହିଁ ପାଇବାକୁ ତୀବ୍ର ବ୍ୟାକୁଳିତ ହୋଇପାରିବା। ସ୍ୱାର୍ଥ ଭିତରେ ସୃଷ୍ଟିକୁ ଉପଭୋଗ କରିବା ପାଇଁ ମନୁଷ୍ୟର ପ୍ରବଳ ପ୍ରୟାସ ହୋଇଥାଏ, ହେଲେ ପରିପୂର୍ଣ୍ଣତା ପାଇପାରିନଥାଏ। କିନ୍ତୁ ପରମାର୍ଥ ରୀତିରେ ସୃଷ୍ଟିକୁ ଉପଯୋଗ କରି ସ୍ରଷ୍ଟାଙ୍କୁ ପାଇବା ନିମିତ୍ତ ପ୍ରୟାସ କଲେ ସେ ନିଶ୍ଚିତ ପୂର୍ଣ୍ଣ ଶାନ୍ତ ସ୍ଥିତିକୁ ପ୍ରାପ୍ତ ହେବ, ତାହା ହିଁ ପରମାତ୍ମା ପ୍ରାପ୍ତି। ଏଥିପାଇଁ କେବଳ ଗଭୀର ହୃଦୟରୁ ପ୍ରବଳ ଇଚ୍ଛାଶକ୍ତି ଆବଶ୍ୟକ। ଆଜି ରାଜା ପରୀକ୍ଷିତଙ୍କ କ୍ଷେତ୍ରରେ ତାହା ହିଁ ହୋଇପାରିଲା, ଯଦ୍ୱାରା ମୁନିକୁମାରଙ୍କ ଅଭିଶାପରେ ତକ୍ଷକ ଆସି ତାଙ୍କୁ ଯଥାସମୟରେ ଦଂଶନ କରିଥିଲେ ମଧ୍ୟ ସେ ତାହା ଅନୁଭବ କରିପାରିନଥିଲେ। ଅର୍ଥାତ୍ କେବଳ ଶ୍ରବଣ ଭକ୍ତି ଦ୍ୱାରା ମୃତ୍ୟୁ ଆସିବା ପୂର୍ବରୁ ସେ ଅମୃତତ୍ୱ ପଦରେ ପ୍ରତିଷ୍ଠିତ ହୋଇସାରିଥିଲେ, ଯାହା ସମସ୍ତ ମନୁଷ୍ୟର ଅନ୍ତିମ ଲକ୍ଷ୍ୟ ହେବା ଆବଶ୍ୟକ। ସେଥିପାଇଁ ମହତ ଜନମାନେ କୁହନ୍ତି, ଜୀବ ଗଲାବେଳେ ଜୀବ ଯହିଁକି, ଜିଇଁ ଥାଉ ଥାଉ ଯାଉ ତହିଁକି।
1: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ଅଖଣ୍ଡାନନ୍ଦ ସ୍ୱାମୀ।
2: ଶୁଣିଲେ ଅନୁଚିନ୍ତା, ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ପ୍ରଚାରିତ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀ ରାମଚରିତ ମାନସ ରାଜ୍ୟ ଅଧ୍ୟାୟ 93। ଆଜିର ଶିଳ୍ପୀ ଅଛନ୍ତି ରବୀନ୍ଦ୍ର ଷାଠୀ।
3: Episode 93, 9-3.

ଏତେବେଳ ପର୍ଯ୍ୟନ୍ତ ଶୁଣୁଥିଲି ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ରାମଚରିତ ମାନସ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଆସନ୍ତୁ ଶୁଣିବା ଭକ୍ତି ଗୀତଟି। ନନ୍ଦିତା ମହାପାତ୍ରଙ୍କ କଣ୍ଠରେ ରଚନା କରିଛନ୍ତି ନାରାୟଣ ପ୍ରସାଦ ସିଂ।

0: भविष्यति। निर्वाचन आयोगेन दश राज्यानां चतुर्विंशतिः राज्यसभा सदस्यानां द्विवार्षिक निर्वाचनस्य कार्यक्रमस्य घोषणा अद्य क्रियते। भूतपूर्वः प्रधानमंत्री एचडी देवगौड़ा, केन्द्रीय मंत्रिणो जॉर्ज कुरियन तथा रवनीत सिंहश्च तेषु सदस्येषु अन्तर्भवन्ति। आंध्र प्रदेशे, गुजराते तथा कर्नाटके प्रत्येकस्मिन् राज्ये चत्वारि चत्वारि आसनानि सन्ति। राजस्थाने तथा मध्य प्रदेशे प्रत्येकस्मिन् राज्ये त्रीणि त्रीणि आसनानि सन्ति। झारखंडे द्वे आसने स्थः, मणिपुरे, मेघालये, अरुणाचल प्रदेशे च, मिजोरमे च प्रत्येकस्मिन् राज्ये एकैकम् आसनं रिक्तमस्ति। आयोगस्यानुसारं जून मासस्य 18 दिनांके मतदानं भविष्यति। मतगणना अपि तस्मिन्नेव दिने भविष्यति। महाराष्ट्रस्य, तमिलनाडुराज्यस्य, ओडिशाराज्यस्य च प्रत्येकस्य एकस्य आसनस्य कृते राज्यसभायाः उपनिर्वाचनस्य कार्यक्रमस्य अपि आयोगेन घोषणा क्रियते। एतद् निर्वाचनमपि अग्रिममासस्य 18 दिनांके भविष्यति। एकोननवति वर्षीया प्रख्यात गायिकायाः सुमन कल्याणपुरस्य मुंबई नगरे स्वनिवासस्थाने मृत्युः अभवत्। 50-29 शततमाद् वर्षात् 70-29 शततमं वर्षं यावत् चलचित्र संगीतस्य स्वर्णयुगे नैकासु भारतीय भाषासु कृत कार्याणां कृते एषा वयोवृद्ध गायिका प्रसिद्धा आसीत्। अपि च आईपीएल क्रिकेट क्रीडायां गतरात्रौ अहमदाबादस्य नरेन्द्र मोदी क्रीडांगणे अंतिमस्पर्धायां गुजरात टाइटन्स दलं पञ्चस्तोभैः पराजित्य गत विजेतृदलेन रॉयल चैलेंजर्स बेंगलुरु इत्यनेन अस्य वर्षस्य श्रृंखला अपि विजिता। इति वार्ताः।
1: ଶୁଣିଲେ ସଂସ୍କୃତିରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ। ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀରୁ। ପ୍ରଚାରିତ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ ମାଧ୍ୟମରେ। ଆସନ୍ତୁ ଶୁଣିବା ଆଜିର କାର୍ଯ୍ୟକ୍ରମର ସୂଚନା। ଆଜି 7:25 ଶୁଣିବେ କାର୍ଯ୍ୟକ୍ରମ କ୍ଷେତ୍ର ମହିମାରେ ମହାପ୍ରଭୁଙ୍କର ବଡ଼ ସିଂହାର ବେଶ ସମ୍ପର୍କରେ। 87 କୁସୁମ 7:40 ଆକାଶବାଣୀ କଟକରୁ ଶୁଣିପାରିବେ। 7:55 ସୁପ୍ରଭାତପୁରୀ କାର୍ଯ୍ୟକ୍ରମ ଶୁଣିପାରିବେ। 8:30 ହିନ୍ଦୀ ଚଳଚ୍ଚିତ୍ର ଗୀତ, 9:30 ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହିଲ୍ଲୋଳ ଶୁଣିପାରିବେ। 10:10 ସମୟରେ ସୂଚନା ମନୋରଞ୍ଜନର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଏଥର ଆସନ୍ତୁ ଶୁଣିବା ଆଜିର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟସୂଚୀ। ଆଜି 6:15 ଦେଶାତ୍ମବୋଧକ ସଙ୍ଗୀତ, 6:20 ଓଡ଼ିଆ ଆଲବମ୍ ଗୀତ। ଯୁବଶକ୍ତି କାର୍ଯ୍ୟକ୍ରମ ଆକାଶବାଣୀ କଟକରୁ ଶୁଣିପାରିବେ 6:30। 7:00 ସମୟରେ ଓଡ଼ିଆ ଚଳଚ୍ଚିତ୍ର ଗୀତ, 7:30 କୃଷି ହଲଚଲ କାର୍ଯ୍ୟକ୍ରମରେ ଶୁଣିପାରିବେ ଭୁବନେଶ୍ୱରର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଉଦ୍ୟାନ କୃଷି ବିଭାଗର କନିଷ୍ଠ ବୈଜ୍ଞାନିକ ଡକ୍ଟର ସସ୍ମିତା ବେହେରାଙ୍କୁ। ଚାଷୀ ଅନୁଭୂତିରେ ଶୁଣିପାରିବେ ଜୈବିକ ପଦ୍ଧତିରେ କାକୁଡ଼ି ଚାଷ ସମ୍ପର୍କରେ। 8:00 ସମୟରେ ହିନ୍ଦୀ ଚଳଚ୍ଚିତ୍ର ଗୀତ, 9:30 ହିଲ୍ଲୋଳ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। 10:00 ହିନ୍ଦୀ ଚଳଚ୍ଚିତ୍ର ଗୀତ ଏବଂ ଶେଷରେ 10:30 ଜଗନ୍ନାଥ ଭଜନ। ଏଡ଼ି ଶେଷ ହେଲା କାର୍ଯ୍ୟକ୍ରମର ସୂଚନା।

ଶ୍ରୋତା ବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ, ଆକାଶବାଣୀ ପୁରୀରୁ କାର୍ଯ୍ୟକ୍ରମ ଆଜି ଶୁଣିପାରିବେ 7:30 କୃଷି ହଲଚଲରେ। ବୈଜ୍ଞାନିକ ପଦ୍ଧତିରେ ଲେମ୍ବୁ ଚାଷ ଆଲୋଚନାରେ ଆଲୋଚନା କରିବେ ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟର ଉଦ୍ୟାନ କୃଷି ବିଭାଗର କନିଷ୍ଠ ବୈଜ୍ଞାନିକ ଡକ୍ଟର ସସ୍ମିତା ବେହେରା। ବିଷୟବସ୍ତୁ ରହିଛି ବୈଜ୍ଞାନିକ ପଦ୍ଧତିରେ ଲେମ୍ବୁ ଚାଷ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିଜ୍ଞାପନ ପରେ ପରେ ଆଞ୍ଚଳିକ ସମ୍ବାଦ, ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ କଟକରୁ କିଛି କ୍ଷଣ ମଧ୍ୟରେ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହେଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରିବେ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଚାଷ ଜମିରେ ସନ୍ତୁଳିତ ସାର ପ୍ରୟୋଗ, ଜୈବିକ କୃଷି ଏବଂ କୃଷକଙ୍କୁ ସମୟୋପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ତାମିଲନାଡ଼ୁ ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଏବଂ 18 ତାରିଖରେ ମତଦାନ ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଛି। ଏଥିସହ 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ନିମନ୍ତେ ମଧ୍ୟ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରୁନ୍ଦୁର, ଗୁଣୁପୁର, ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ। ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ 8:00 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ଏବଂ ନୀତି ସବ୍କମିଟି ବୈଠକରେ ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରାର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ନୀଳାଦ୍ରି ଭକ୍ତ ନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଠାକୁରଙ୍କର ନୀତିକାନ୍ତି ନେଇ ଅନୁମୋଦନ କରାଯାଇଛି। ଏକ ଭାରତ ଶ୍ରେଷ୍ଠ ଭାରତ ପଦକ୍ଷେପ ଅଧୀନରେ ଯୁବ ସଙ୍ଗମ ପର୍ଯ୍ୟାୟ ଅନ୍ତର୍ଗତ ଓଡ଼ିଶାର 41 ଜଣ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ମଣ୍ଡଳୀ ଗୁଜରାଟ ଗସ୍ତରେ ଯାଇଛନ୍ତି। ରାଉରକେଲା ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ ଏବଂ ବିଧାୟକ ଶାରଦା ପ୍ରସାଦ ନାୟକ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଗୁଜରାଟରୁ 6 ଦିନିଆ ଗସ୍ତରେ ଆସିଥିବା ଛାତ୍ର ପ୍ରତିନିଧି ମଣ୍ଡଳୀ ଓଡ଼ିଶା ଗସ୍ତ ଶେଷ କରି ପ୍ରତ୍ୟାବର୍ତ୍ତନ କରିଛନ୍ତି। କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ ଲର୍ଣ୍ଣର୍ସ ଏବଂ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ଆଜିଠାରୁ ଗୋପାଳପୁରସ୍ଥିତ ନୂତନ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ଷ୍ଟେସନଠାରେ କରାଯିବ। ପୂର୍ବରୁ ଏହା ସିଡିଏ ସେକ୍ଟର 6 ସ୍ଥିତ ପରୀକ୍ଷା କେନ୍ଦ୍ରଠାରେ କରାଯାଉଥିଲା। ଏ ସଂକ୍ରାନ୍ତ ବିଜ୍ଞପ୍ତି କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି। ଆବେଦନକାରୀ ନିର୍ଦ୍ଧାରିତ ତାରିଖ ଓ ସମୟରେ ନୂତନ ପରୀକ୍ଷା କେନ୍ଦ୍ରଠାରେ ଉପସ୍ଥିତ ରହିବାକୁ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ବଲାଙ୍ଗୀର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରସ୍ତୁତି ଓ ପରିଚାଳନା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ

0: କାଠିନ୍ୟତାର ମୁକ୍ତି ନିମିତ୍ତ ରାତ୍ରିରେ ଶୋଇବା ସମୟରେ ଏକ ଗ୍ଲାସ୍ ଉଷ୍ଣ ଦୁଗ୍ଧ ସେବନ କଲେ ଉପଶମ ମିଳିଥାଏ। ଅନିଦ୍ରାରୁ ମୁକ୍ତି ଲାଭ ନିମିତ୍ତ ମଧ୍ୟ ରାତ୍ରିରେ ଶୋଇବା ସମୟରେ ଏକ ଗ୍ଲାସ୍ ଉଷ୍ଣ ଦୁଗ୍ଧ ସେବନ କଲେ ଉପକାର ମିଳିଥାଏ। ଥଣ୍ଡା କାଶ ତଥା ଶ୍ୱାସ ରୋଗରେ ଦୁଗ୍ଧରେ ଏକ ଚାମଚ ହଳଦୀ ଗୁଣ୍ଡ ମିଶାଇ ଚୁଲିରେ ଫୁଟାଇ ଅଳ୍ପ ଉଷୁମ ଥିବା ଅବସ୍ଥାରେ ସେବନ କଲେ ଉପଶମ ମିଳିଥାଏ। ଦୁଗ୍ଧପାନର ସମ୍ପୂର୍ଣ୍ଣ ଲାଭ ପାଇବା ନିମିତ୍ତ ଏକ ପ୍ରାପ୍ତବୟସ୍କ ବ୍ୟକ୍ତି ଅତିକମ୍ରେ ଦିନକୁ 3 କପ୍ ଦୁଗ୍ଧ ସେବନ କରିବା ଆବଶ୍ୟକ। ତେବେ କେତେକ ଶିଶୁ ତଥା ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଲାକ୍ଟୋଜ୍ ଇଣ୍ଟଲରାନ୍ସ ବା ଲାକ୍ଟୋଜ୍ ଅସହନୀୟତା ଦେଖାଦେଇଥାଏ, ଯେଉଁଥିରେ କି ଦୁଗ୍ଧପାନ ଶରୀର ପକ୍ଷେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏହି କ୍ଷେତ୍ରରେ ଶରୀର ଦୁଗ୍ଧରେ ଥିବା ଏକ ପ୍ରକାର ଶର୍କରା ଲାକ୍ଟୋଜ୍କୁ ସମ୍ପୂର୍ଣ୍ଣ ରୂପେ ହଜମ କରିବାରେ ଅସମର୍ଥ ହୋଇଥାଏ। ଫଳସ୍ୱରୂପ ଦୁଗ୍ଧ ସେବନ କରିବା ଦ୍ୱାରା ବାନ୍ତି, ତରଳ ଝାଡ଼ା, ପେଟ ବ୍ୟଥା ତଥା ଗ୍ୟାସ୍ ଆଦି ଲକ୍ଷଣ ଦେଖାଦେଇଥାଏ। ଏ କ୍ଷେତ୍ରରେ ତୁରନ୍ତ ଚିକିତ୍ସକଙ୍କ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ। ଦୁଗ୍ଧ ଏକ ଆଦର୍ଶ ତଥା ସମ୍ପୂର୍ଣ୍ଣ ଆହାର ଯାହାକି ସହଜରେ ଏବଂ ସବୁ ସମୟରେ ଉପଲବ୍ଧ ହୋଇଥାଏ। ଏହାକୁ ନିୟମିତ ଭାବରେ ସେବନ କଲେ ଆମେ ଆମ ଶରୀର ତଥା ମନକୁ ସୁସ୍ଥ ତଥା ନିରୋଗ ରଖିପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଦୁଗ୍ଧ ଏକ ସମ୍ପୂର୍ଣ୍ଣ ଖାଦ୍ୟ। ଏ ସମ୍ପର୍କରେ କହିଲେ ଡାକ୍ତର କୁମାର ଅରଜ୍ୟୋତି, ଆକାଶବାଣୀ କଟକ। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି ମ୍ୟାମାର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଆଜି କ୍ଷେତ ବଚାଓ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର କୃଷିମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ IPL କ୍ରିକେଟ ଫାଇନାଲ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 5 ପରାସ୍ତ କରି ଟାଇଟଲ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ଏବଂ ସଭ୍ୟତାଗତ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଲାଗି ବୈଠକରେ ବିଭିନ୍ନ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା ହେବ। ବିଶେଷ ଭାବେ ଉଭୟ ଦେଶ ମଧ୍ୟରେ ସୁରକ୍ଷା ଏବଂ ଯୋଗାଯୋଗ ସମ୍ପର୍କକୁ ମଜବୁତ କରିବା ଲାଗି ବାର୍ତ୍ତାଳାପ କରାଯିବ। ଗତ ସନ୍ଧ୍ୟାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମ୍ୟାମାର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିଲେ। ଶ୍ରୀ ହ୍ଲାଇଂ ଗତ ଶନିବାର ଦିନ 5 ଭାରତ ଗସ୍ତରେ ଆସି ବିହାରର ଗୟାରେ ପହଞ୍ଚିଥିଲେ। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଆସିଛନ୍ତି। ସେଥିରେ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଶିଳ୍ପ ନେତୃତ୍ୱମାନେ ସାମିଲ ହୋଇଛନ୍ତି। ଆସନ୍ତାକାଲି ମ୍ୟାମାର ରାଷ୍ଟ୍ରପତି ମୁମ୍ବାଇ ଗସ୍ତ କରି ବ୍ୟବସାୟ ଏବଂ ଶିଳ୍ପ ସମ୍ପର୍କିତ ବାର୍ତ୍ତାଳାପରେ ଭାଗ ନେବା ସହ କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବେ। ଆମ ସମ୍ବାଦଦାତା ଜଣାଇଛନ୍ତି, ଭାରତର ପ୍ରଥମେ ପଡ଼ୋଶୀ ଆକ୍ଟ ଇଷ୍ଟ ଏବଂ ମହାସାଗର ନୀତିରେ ମ୍ୟାମାର ରହିଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ କ୍ଷେତ ବଚାଓ ଅଭିଯାନର ଶୁଭାରମ୍ଭ କରିବେ। ଏହି ଅଭିଯାନ ଚଳିତ ମାସ ଶେଷ ଯାଏଁ ଚାଲିବ। ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସନ୍ତୁଳନ ରକ୍ଷା କରି ଚାଷ ଜମିରେ ସାର ପ୍ରୟୋଗ କରିବା ଏବଂ କୃଷକମାନଙ୍କୁ ସଠିକ୍ ସମୟରେ ସୂଚନା ପ୍ରଦାନ କରି ପଞ୍ଚାୟତ ସ୍ତରରେ ଜନଭାଗିଦାରିତା ସୃଷ୍ଟି କରିବା। ମନ୍ତ୍ରୀ ଶ୍ରୀ ଚୌହାନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। କିଷାନ କ୍ରେଡିଟ୍ କାର୍ଡ଼, ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି, ଫସଲ ବୀମା ଯୋଜନା ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଭଳି ଯୋଜନାର ଲାଭ କୃଷକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ମନ୍ତ୍ରୀ ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ କୃଷିମନ୍ତ୍ରୀ କ୍ଷେତ ବଚାଓ ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ଲାଗି ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ

ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା, ସୁରକ୍ଷା ସହଯୋଗ, ସାମରିକ ଦକ୍ଷତା ଏବଂ ଶିଳ୍ପ ସହଯୋଗ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହେବ। ଭାରତରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସର ମନ୍ତ୍ର ନେଇ ବିକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ଗତ 12 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରସର ହେଉଛି। ଏହି କାର୍ଯ୍ୟକାଳ ମଧ୍ୟରେ ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିର ଉନ୍ନତି ନିମନ୍ତେ କେନ୍ଦ୍ର ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ 12 ବର୍ଷର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସରକାରଙ୍କ ଉଦ୍ୟମରେ ବହୁ ବିକାଶମୂଳକ କାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ଆଜି ଆସନ୍ତୁ ଶୁଣିବା କୃଷକମାନଙ୍କ କଲ୍ୟାଣ ନିମନ୍ତେ ଗ୍ରହଣ କରାଯାଇଥିବା ପ୍ରମୁଖ ପଦକ୍ଷେପ ବିଷୟରେ। ଗତ 12 ବର୍ଷରେ କୃଷକମାନଙ୍କ କଲ୍ୟାଣ ସହ ସେମାନଙ୍କ ଆୟ ବୃଦ୍ଧି କ୍ଷେତ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଯୋଜନା ପ୍ରଚଳନ କରିଛନ୍ତି। ଦେଶରେ ସର୍ବବୃହତ ସଂସ୍କାରମୂଳକ ପଦକ୍ଷେପ ହିସାବରେ ପିଏମ୍ କିଷାନ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବର୍ଷକୁ 6000 ଟଙ୍କା ପ୍ରତ୍ୟେକ ହସ୍ତାନ୍ତରଣ ବ୍ୟବସ୍ଥାରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି। 9,50,00,000 ଅଧିକ ପରିବାରକୁ 4,28,000 କୋଟିରୁ ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି। ଆକାଶବାଣୀ ସହିତ କଥାବାର୍ତ୍ତା ବେଳେ ଅଯୋଧ୍ୟାରେ ଜଣେ କୃଷକ କହିଛନ୍ତି, କୃଷକ ସମ୍ମାନ ନିଧି ଯୋଜନା କୃଷକମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି। ପିଏମ୍ କୃଷି ସିଞ୍ଚନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଭଳି ଯୋଜନା ଜଳସେଚନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। 2014-15 ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 26 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ପ୍ରଦାନ କରାଯାଇଛି। ଫସଲ ବୀମା ଯୋଜନାରେ 23 କୋଟି କୃଷକ 1,92,000 କୋଟି ଟଙ୍କାର ଲାଭ ପାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ଆଜି ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। 24 ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକର 4 ଲେଖାଏଁ ଆସନ ରହିଥିବା ବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2 ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମର 1 ଲେଖାଏଁ ଆସନ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି ଦେବେଗୌଡ଼ା, କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜର୍ଜ କୁରିଆନ୍ ଏବଂ ରବନୀତ ସିଂ, ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରମୁଖଙ୍କ ଚଳିତ ମାସରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି। ଏହାଛଡ଼ା ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଓଡ଼ିଶାରେ 1 ଲେଖାଏଁ ରାଜ୍ୟସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇବ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ତାମିଲନାଡ଼ୁର AIADMK ସାଂସଦ ସିବି ସନମୁଗମ ଏବଂ ଓଡ଼ିଶା ସାଂସଦ ଦେବାଶିଷ ସାମନ୍ତରାୟ ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ସେହି ଆସନଗୁଡ଼ିକ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଜିଠାରୁ ଚଳିତ ମାସ 8 ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଲାଗି ସମୟ ନିର୍ଦ୍ଧାରିତ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଚଳିତ ମାସ 18 ଭୋଟ୍ ଗ୍ରହଣ ଓ ସେହିଦିନ ଭୋଟ୍ ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ। ମହାରାଷ୍ଟ୍ରରେ ଶାସକ ମହାୟୁତି ମେଣ୍ଟ ବିଧାନ ପରିଷଦ ନିର୍ବାଚନ ନିମନ୍ତେ ଆସନ ଆବଣ୍ଟନ ପ୍ରକ୍ରିୟା ଚୂଡ଼ାନ୍ତ କରିଛି। ବୁଝାମଣା ଅନୁଯାୟୀ 17 ଆସନ ମଧ୍ୟରୁ ବିଜେପି 11 ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ବେଳେ ଶିବସେନା 4 ଏବଂ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି 2 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ବିରୋଧୀ ମହାବିକାଶ ଅଘାଡ଼ି ପୂର୍ବରୁ ଆସନ ବୁଝାମଣା ଶେଷ କରିଛି। କଂଗ୍ରେସ 8, ଶିବସେନା UBT 4 ଏବଂ ଶରଦ ପାୱାର ନେତୃତ୍ୱାଧୀନ NCP 3 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ପଶ୍ଚିମବଙ୍ଗର ନବଗଠିତ ସରକାର ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରିବେ। କ୍ୟାବିନେଟ୍ରେ 35 ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଲୋକଭବନରେ ପୂର୍ବାହ୍ନ 11 ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ବୃଦ୍ଧି ସହ କ୍ୟାବିନେଟ୍ ମନ୍ତ୍ରୀ ସଂଖ୍ୟା 41 ପହଞ୍ଚିବ। ସୁପ୍ରସିଦ୍ଧ ଗାୟିକା ସୁମନ କଲ୍ୟାଣପୁରଙ୍କ ଗତକାଲି ମୁମ୍ବାଇ ସ୍ଥିତ ବାସଭବନରେ 99 ବୟସରେ ପରଲୋକ ଘଟିଛି। ସେ ହିନ୍ଦୀ ସମେତ ମରାଠୀ ଓ ଅନେକ ଭାରତୀୟ ଭାଷାରେ କଣ୍ଠଦାନ କରିଛନ୍ତି। 1950-1970 ପର୍ଯ୍ୟନ୍ତ ଭାରତୀୟ ସିନେମାରେ ସୁମନ କଲ୍ୟାଣପୁର ତାଙ୍କ ସୁମଧୁର କଣ୍ଠରେ ଅନେକ ଗାୟନ କରିଛନ୍ତି। ବାଂଲାଦେଶ ଢାକାରେ 1937 January 28 ଜନ୍ମଗ୍ରହଣ କରିଥିବା ସୁମନଙ୍କ କଣ୍ଠସ୍ୱର କେତେକ ମାତ୍ରାରେ ଲତା ମଙ୍ଗେସ୍କରଙ୍କ କଣ୍ଠସ୍ୱର ପରି ଅନୁଭୂତ ହେଉଥିଲା। 1950 ମଧ୍ୟଭାଗରେ ସେ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଥମେ କଣ୍ଠଦାନ କରିଥିଲେ। ପରେ ସେ ମହମ୍ମଦ ରଫିଙ୍କ ସହ ଅନେକ ଗୀତ ଗାଇଥିଲେ। ତାଙ୍କ ପ୍ରସିଦ୍ଧ ଗୀତଗୁଡ଼ିକ ମଧ୍ୟରେ ଆଜକଲ ତେରେ ମେରେ ପ୍ୟାର କେ ଚର୍ଚ୍ଚେ, ନା ନା କରକେ ପ୍ୟାର ତୁମି ସେ କର ବୈଠେ ଏବଂ ତୁମନେ ପୁକାର ଅର୍ ହମ୍ ଚଲେ ଆଏ ଭଳି ଗୀତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା। IPL କ୍ରିକେଟରେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 5 ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 8 ବିନିମୟରେ 155 ରନ୍ ସ୍କୋର କରିଥିଲା। ୱାଶିଂଟନ୍ ସୁନ୍ଦର 37 ବଲ୍ରେ 50 ରନ୍

0: ସ୍କୋର କରିଥିଲେ। ଏହାର ଜବାବରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମାତ୍ର 18 ଓଭରରେ 161 ରନ୍ ସ୍କୋର କରି ଚମ୍ପିଅନ୍ ହୋଇଛି। ଚଳିତ ଆଇପିଏଲ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସବୁଠାରୁ ମୂଲ୍ୟବାନ ଖେଳାଳି ଭାବେ ବିବେଚିତ କରାଯାଇଛି। 776 ରନ୍ ସ୍କୋର କରିଥିବାରୁ ସେ ଅରେଞ୍ଜ କ୍ୟାପ୍ ଜିତିଛନ୍ତି। ହଂକଂରେ ଚାଲିଥିବା 20 ବର୍ଷରୁ କମ୍ ଏସୀୟ ଆଥଲେଟିକ୍ସ ଚମ୍ପିଅନ୍ସିପ୍ରେ ଭାରତର ମୋଗାଲି ଭେଙ୍କଟରାମ 800 ମିଟର ଦୌଡ଼ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମହିଳା 4x400 ମିଟର ଦୌଡ଼ରେ ଭାରତର ଭୂମିକା ତାହୁରା ସେହନୁର ଏବଂ ନିରୁ ସ୍ୱର୍ଣ୍ଣପଦକ ପାଇଛନ୍ତି। 4x100 ମିଟର ଦୌଡ଼ରେ କାଜଲ ଭାବନା ଆରତୀ ଏବଂ ନିପମ ରୌପ୍ୟ ପଦକ ଜିତିଥିବା ବେଳେ 4x400 ପୁରୁଷ ଦୌଡ଼ରେ ପିୟୁଷ ରାଜ ସୟଦ ସବିର ରଞ୍ଜିତ କୁମାର ଏବଂ ମହମ୍ମଦ ଆସ୍ପାକ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ସାଫ୍ ମହିଳା ଫୁଟବଲ ଚମ୍ପିଅନ୍ସିପ୍ରେ ଭାରତୀୟ ମହିଳା ଦଳ ଗତକାଲି ଗୋଆର ମାର୍ଗାଓଠାରେ ଅନୁଷ୍ଠିତ ମ୍ୟାଚ୍ରେ ବାଂଲାଦେଶକୁ 3-0 ଗୋଲ୍ରେ ପରାସ୍ତ କରିଛି। ଗତ ସପ୍ତାହରେ ଭାରତୀୟ ମହିଳା ଦଳ ମାଳଦ୍ୱୀପକୁ 11-0 ଗୋଲ୍ରେ ପରାସ୍ତ କରିଥିଲା। 5 ଥରର ସାଫ୍ ମହିଳା ଚମ୍ପିଅନ୍ସିପ୍ ବିଜେତା ଭାରତୀୟ ମହିଳା ଦଳ ଗ୍ରୁପ୍ ଏର ସେମିଫାଇନାଲ୍ ମ୍ୟାଚ୍ରେ ଆସନ୍ତା ବୁଧବାର ଦିନ ଭୁଟାନ ବିପକ୍ଷରେ ଖେଳିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆଜି ମ୍ୟାମାର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଆଜି କ୍ଷେତ ବଚାଓ ଅଭିଯାନ ଶୁଭାରମ୍ଭ କରିବେ କେନ୍ଦ୍ର କୃଷିମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ ଆଇପିଏଲ୍ କ୍ରିକେଟର ଫାଇନାଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 5 ପରାସ୍ତ କରି ଟାଇଟଲ୍ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ପରେ ପରେ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକରୁ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ପ୍ରଚାରିତ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ ଆକାଶବାଣୀ ପୁରୀରୁ।
2: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆକାଶବାଣୀ ପୁରୀ ପ୍ରଚାର କରୁଛୁ କାର୍ଯ୍ୟକ୍ରମ କ୍ଷେତ୍ର ମହିମା। ଆଜିର ଉପସ୍ଥାପନାରେ ପ୍ରକାଶ କୁମାର ରଥ, କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସହିତ ଚତୁର୍ଥା ମୂରତିଙ୍କୁ ବର୍ଷ ମଧ୍ୟରେ ଅନେକ ବେଶରେ ସଜ୍ଜିତ କରାଯାଇଥାଏ। ତେବେ ଦୈନନ୍ଦିନ ମଧ୍ୟ ମହାପ୍ରଭୁଙ୍କର କେତୋଟି ବେଶ ସମ୍ପାଦିତ ହୋଇଥାଏ। ତନ୍ମଧ୍ୟରେ ବଡ଼ସିଂହାର ବେଶ ଅନ୍ୟତମ ପ୍ରମୁଖ ବେଶ। ଏହି ବେଶରେ ଠାକୁରମାନଙ୍କର ପହୁଡ଼ ବା ଶୟନ ନୀତି ଅନୁଷ୍ଠିତ ହୁଏ। ତେବେ ଆସନ୍ତୁ ଆଜିର କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ

0: ବଡ଼ସିଂହାର ବେଶ ସମ୍ପର୍କରେ ଆଲୋଚନା କରିବା। ଆମ ସହିତ ଆଲୋଚନାରେ ଅଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷିକା ସରୋଜିନୀ ଦେବୀ। ଆଜ୍ଞା ନମସ୍କାର।
1: ଜୟ ଜଗନ୍ନାଥ।
0: ଆପଣଙ୍କୁ ଆଜିର କାର୍ଯ୍ୟକ୍ରମ ପରିସରକୁ ସ୍ୱାଗତ କରୁଛୁ। ତେବେ ମହାପ୍ରଭୁଙ୍କର ଏଇ ଯେଉଁ ଅନନ୍ୟ ବଡ଼ସିଂହାର ବେଶ, ଏଇ ବେଶ ମହାପ୍ରଭୁ କେତେବେଳେ ହୋଇଥାନ୍ତି ପ୍ରଥମେ ସେ ସମ୍ପର୍କରେ ଟିକେ କୁହନ୍ତୁ।
1: ନୀଳ

0: ନମଃ। ଜୟ ଜଗନ୍ନାଥ। ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ସର୍ବରହସ୍ୟର ରହସ୍ୟ।
1: ଆଜ୍ଞା,
0: ତାଙ୍କର ପ୍ରତ୍ୟେକଟି ଲୀଳା, ପ୍ରତ୍ୟେକଟି ସବୁ ହେଉଛି ରହସ୍ୟମୟ। ଅର୍ଥ ସର୍ବରହସ୍ୟମୟ ପୁରୁଷୋତ୍ତମସ୍ୟ ଦେବାହ ନ ଜାନନ୍ତି କୃତ ମନୁଷ୍ୟ, ଏଥିପାଇଁ କୁହାଯାଇଥାଏ। ସେ ରହସ୍ୟର ରହସ୍ୟ, ତାଙ୍କର ପ୍ରତ୍ୟେକଟି ଲୀଳା ହେଉଛି ରହସ୍ୟମୟ। ଅର୍ଥାତ୍ ତାଙ୍କର ଯାତ୍ରା, ତାଙ୍କର ବେଶ, ତାଙ୍କର ଭୋଗ, ତାଙ୍କର ପ୍ରତ୍ୟେକରେ ରହିଛି ତତ୍ତ୍ୱ, ତଥ୍ୟ ଏବଂ ରହସ୍ୟମୟ ଲୀଳା।
1: ଆଜ୍ଞା,
0: ଅର୍ଥ ଜଗନ୍ନାଥ ମହାପ୍ରଭୁ ବର୍ଷକ ମଧ୍ୟରେ ଚବିଶ ବେଶ ହୁଅନ୍ତି। ଏ ଚବିଶ ବେଶ ମଧ୍ୟରେ ଅନେକ ଅନେକ ବେଶ ରହିଛି, ଯେମିତି ପ୍ରଳମ୍ବାସୁର ବେଧ ବେଶ, ପାଙ୍କଚୂଡ଼ା ବେଶ, ପଦ୍ମ ବେଶ, କାଳିଆଦଳ ବେଶ ଇତ୍ୟାଦି ଇତ୍ୟାଦି। ସେହିଭଳି ଭାବରେ ପ୍ରତ୍ୟେକ ଦିନ ମଧ୍ୟ ମହାପ୍ରଭୁ କିଛି ବେଶ ହୁଅନ୍ତି। ସେହି ବେଶ ମଧ୍ୟରେ ଅବକାଶ ବେଶ ରହିଛି, ଠାକୁରଙ୍କର ଚନ୍ଦନ ଲାଗି ବେଶ ରହିଛି ଏବଂ ବଡ଼ଶୃଙ୍ଗାର ବେଶ। ତାକୁ ବଡ଼ସିଂହାର ବେଶ ବା ବଡ଼ ଶୃଙ୍ଗାର ବେଶ ବୋଲି ମଧ୍ୟ କୁହାଯାଇଥାଏ।
1: ଆଜ୍ଞା,
0: ଏ ଯେଉଁ ବଡ଼ସିଂହାର ବେଶ ପ୍ରଭୁ କେମିତି ହୁଅନ୍ତି, କେତେବେଳେ ପ୍ରଭୁ ହୁଅନ୍ତି? ଶ୍ରୀମନ୍ଦିରର ମଙ୍ଗଳ ଆଳତି ପରଠାରୁ ରାତ୍ର ପହୁଡ଼ ପର୍ଯ୍ୟନ୍ତ ଶ୍ରୀଜୀଉମାନଙ୍କୁ ବିଭିନ୍ନ ପ୍ରକାରର ବେଶଭୂଷା କରାଯାଏ।
1: ଆଜ୍ଞା,
0: ଏହା ହେଉଛି ମହାପ୍ରଭୁଙ୍କର ନିତ୍ୟ ନୈମିତ୍ତିକ ନୀତି। ବସ୍ତ୍ର, ସୁବର୍ଣ୍ଣ, ରତ୍ନ, ବିଭିନ୍ନ ପ୍ରକାରର ପୁଷ୍ପ, ତୁଳସୀ, ଚନ୍ଦନ, କର୍ପୂର ଆଦିରେ ଠାକୁରମାନେ ସୁସଜ୍ଜିତ ହୁଅନ୍ତି। ମହାପ୍ରଭୁଙ୍କର ଯେତେ ଭୋଗ ବା ଧୂପ ହୁଏ ସେତେ ପ୍ରକାରର ବେଶ ହୋଇଥାଏ। ଜଗନ୍ନାଥ ନିର୍ଗୁଣ ନିରାକାର ବ୍ରହ୍ମ ହେଲେ ମଧ୍ୟ ଉପାସନା ପାଇଁ ଏବଂ ଭକ୍ତଙ୍କ ପ୍ରୀତି ପାଇଁ ତାଙ୍କୁ ସାକାର କରାଯାଇଥାଏ। ତେଣୁ ପୁରୁଷୋତ୍ତମ ଗୀତରେ ମହାପ୍ରଭୁଙ୍କର ବେଶ ସମ୍ବନ୍ଧରେ ବଡ଼ ସୁନ୍ଦର ଭାବରେ କୁହାଯାଇଛି। ତୋର

ରାତ୍ରରେ ମହାପ୍ରଭୁ ଶୃଙ୍ଗାର ବେଶରେ ସଜ୍ଜିତ ହୁଅନ୍ତି। ଶ୍ରୀ ଗୋପାଳାର୍ଚ୍ଚନ ପୂଜା ପଦ୍ଧତି ଅନୁସାରେ ମହାପ୍ରଭୁ ସକାଳ ବାଳଧୂପରେ ବାଳକୃଷ୍ଣ, ମଧ୍ୟାହ୍ନରେ ବୃନ୍ଦାବନର କୃଷ୍ଣ, ସନ୍ଧ୍ୟାରେ ଦ୍ୱାରକାଧିପତି କୃଷ୍ଣ, ରାତ୍ରରେ ରାସ କ୍ରୀଡ଼ା ପ୍ରବୀଣ ପ୍ରେମିକ ପୁରୁଷ କୃଷ୍ଣ ଭାବରେ ଧ୍ୟାନ କରାଯାଉଥିବାରୁ ସେ ଶୃଙ୍ଗାରକ ବେଶ ବା ବଡ଼ସିଂହାର ବେଶ ହୁଅନ୍ତି।

0: ତେବେ ଏଇ ଯେଉଁ ବଡ଼ସିଂହାର ବେଶ ମହାପ୍ରଭୁଙ୍କର ରହିଛି, ମହାପ୍ରଭୁ ଏଇ ବେଶରେ କେଉଁ ବସ୍ତ୍ର ଏବଂ ଅଳଙ୍କାରମାନ ପରିଧାନ କରିଥାନ୍ତି, ମହାପ୍ରଭୁଙ୍କୁ କିଛି ପୁଷ୍ପ ଲାଗି ହୋଇଥାଏ, ସେ ସମ୍ପର୍କରେ ଟିକେ କୁହନ୍ତୁ।
1: ଆଜ୍ଞା, ଶ୍ରୀଜୀଉମାନଙ୍କର ଚନ୍ଦନ ଲାଗି ବେଶ ପରେ ବଡ଼ସିଂହାର ବେଶ ହେଇଥାଏ।
0: ଆଜ୍ଞା,
1: ମହାପ୍ରଭୁଙ୍କର ଶ୍ରୀଅଙ୍ଗରେ ଚନ୍ଦନ କର୍ପୂର କସ୍ତୁରୀ ତ୍ରିଗନ୍ଧ ଲେପନ ପରେ ଶ୍ରୀଜୀଉମାନେ ନାନା ସୁଗନ୍ଧ ପୁଷ୍ପରେ ଭୂଷିତ ହୁଅନ୍ତି। ବଡ଼ସିଂହାର ବେଶରେ ଗୀତଗୋବିନ୍ଦର ପାଟ, ଯାହାକୁ ବାର ଲାଗି ପାଟ, 14 ଖଣ୍ଡ ଠାକୁରମାନଙ୍କୁ ପିନ୍ଧାଇ ଦିଆଯାଏ। ବଡ଼ ଠାକୁରଙ୍କୁ 4 ଖଣ୍ଡ, ମହାପ୍ରଭୁଙ୍କୁ 4 ଖଣ୍ଡ, ସୁଭଦ୍ରାଙ୍କୁ 3 ଖଣ୍ଡ, ସୁଦର୍ଶନ ଭୂଦେବୀ ଶ୍ରୀଦେବୀଙ୍କୁ ଖଣ୍ଡିଏ ଖଣ୍ଡିଏ ପିନ୍ଧାଇ ଦିଆଯାଏ। ନୀଳମାଧବ ଠାକୁରଙ୍କୁ ଅଲଗା ଏକ ବସ୍ତ୍ର ପିନ୍ଧାଇ ଦିଆଯାଏ, ଯାହା ଧଳା ରଙ୍ଗର। ମାତ୍ର ବଡ଼ ଠାକୁରଙ୍କ ଶିର କପଡ଼ାର ଧଡ଼ି ନୀଳ, ସୁଭଦ୍ରାଙ୍କର ନାଲି, ଜଗନ୍ନାଥଙ୍କର ହଳଦିଆ ହୋଇଥାଏ। ଏହା ବ୍ୟତୀତ 3 ଠାକୁରଙ୍କୁ ଗୋଟିଏ ଗୋଟିଏ ଶୁକ୍ଳ ଚାଦର ମଧ୍ୟ ପିନ୍ଧାଇ ଦିଆଯାଏ। ଗୁରୁବାର ଏକାଦଶୀ ପଡ଼ିଲେ ମଧ୍ୟାହ୍ନ ଧୂପ ପରେ ମୈଲମ ହୁଏ, ପିନ୍ଧିଥିବା ଖଣ୍ଡୁଆ ଥାଇ ସନ୍ଧ୍ୟା ଆରତୀ ହୁଏ ଓ ତାପରେ ବେଶ ହୁଏ।
0: ଆଚ୍ଛା,
1: ଯେ ମହାପ୍ରଭୁଙ୍କର ଏଇ ବେଶକୁ କୁହାଯାଇଥାଏ ପୁଷ୍ପ ବେଶ।
0: ଆଚ୍ଛା, ତେବେ ବିଶେଷ ଭାବରେ

0: ପୁଷ୍ପ ବ୍ୟବହାର ହୁଏ ଏ ବେଶରେ?
1: ଆଜ୍ଞା, ଏହି ବେଶରେ କଣ କଣ ସବୁ ଅଳଙ୍କାର ପ୍ରଭୁ ପରିଧାନ କରନ୍ତି? ନା ପ୍ରଥମ ହେଉଛି ଗଭା,
0: ଆଜ୍ଞା,
1: ଫୁଲ ଓ ତୁଳସୀରେ ନିର୍ମିତ, ଯାହା ମହାପ୍ରଭୁଙ୍କର ମସ୍ତକରେ ଲାଗି ହୁଏ। ଚନ୍ଦ୍ରିକା, ଗଭା ଉପରେ ଚନ୍ଦ୍ରିକା ରହେ। ତିଳକ, ବଳଭଦ୍ର ଓ ଜଗନ୍ନାଥଙ୍କର କପାଳ ଦେଶରେ ଲଗାଯାଏ। ଅଳକା, ବଳଭଦ୍ରଙ୍କର 10ଟି, ସୁଭଦ୍ରାଙ୍କର 8ଟି, ଜଗନ୍ନାଥଙ୍କର 12ଟି ଅଳକା ମସ୍ତକରେ ଲାଗି ହୁଏ। ଝୁମ୍ପା ଓ ନାକୁଆସୀ, 3 ଠାକୁରଙ୍କର ନାକରେ ଲାଗି ହୁଏ। ଅଧରମାଳ, ଗଳା ଦେଶରେ ପିନ୍ଧାଯାଏ। ପୁଷ୍ପକୁଣ୍ଡଳ, ଜଗନ୍ନାଥ ବଳଭଦ୍ରଙ୍କର କର୍ଣ୍ଣରେ, ସୁଭଦ୍ରାଙ୍କର ଶିରର 2 ପାର୍ଶ୍ୱରେ ଲଗାଯାଏ।
0: ଆଚ୍ଛା,
1: କରପଲ୍ଲବ, ଜଗନ୍ନାଥ ବଳଭଦ୍ରଙ୍କର ହାତରେ 2 ଲେଖାଏ କରପଲ୍ଲବ ଲାଗି ହୁଏ। ତଡ଼ଗି, କର୍ଣ୍ଣଭୂଷା ନିମନ୍ତେ ସୁଭଦ୍ରାଙ୍କୁ ଲଗାଯାଏ। ନଖ ତୁଳସୀ, ନାଭି ଦେଶରେ ଲଗାଯାଏ। ଶ୍ରୀପୟର, ଭୁଜରୁ ପାଦଦେଶ ପର୍ଯ୍ୟନ୍ତ ପୁଷ୍ପହାର ଲାଗି ହୁଏ। ଚୌସରୀ ମାଳା ଗୋଟେ ଅଛି, ଯାହା ମହାପ୍ରଭୁଙ୍କର ବକ୍ଷଦେଶରେ ଲାଗି ହୁଏ।
0: ଆଚ୍ଛା,
1: ଚତୁର୍ଦ୍ଧା ମୂର୍ତ୍ତିଙ୍କର ବ୍ୟତୀତ ଶ୍ରୀଦେବୀ, ଭୂଦେବୀ, ତୁଳସୀ ବିହୀନ ସୁବାସିତ ଫୁଲ ଓ ମାଧବ ବିଗ୍ରହ ଗଭାରେ ତୁଳସୀ ହୃଦୟରେ ଫୁଲମାଳ ଲାଗି ହୁଅନ୍ତି।
0: ଆଚ୍ଛା, କେଉଁ ସବୁ ପୁଷ୍ପ ଗୁଡ଼ିକ ମହାପ୍ରଭୁଙ୍କୁ ଲାଗି ହୋଇଥାଏ ସେ ସମ୍ପର୍କରେ ଟିକେ କୁହନ୍ତୁ।
1: ମହାପ୍ରଭୁଙ୍କର ବଡ଼ସିଂହାର ବେଶରେ ମୁଖ୍ୟତଃ ତରାଟ, ଟଗର, ପଦ୍ମ, ଚମ୍ପା, ଗେଣ୍ଡୁ, ମାଳତୀ, ଗୋଲାପ, ଜୁଇ, ମଲ୍ଲି, କୁସୁମ ପ୍ରଭୃତି ସୁଗନ୍ଧ ପୁଷ୍ପ ଓ ତୁଳସୀ, ଦୟଣା, ରଙ୍ଗଣୀ ଇତ୍ୟାଦି ଲାଗି କରାଯାଇଥାଏ।

0: ସାଧାରଣ ଭାବରେ ମହାପ୍ରଭୁଙ୍କର ବର୍ଷ ମଧ୍ୟରେ ଯେଉଁ ସବୁ ପର୍ବପର୍ବାଣି ହୋଇଥାଏ ଏବଂ ବେଶ ହୋଇଥାଏ, ବିଭିନ୍ନ ମଠମାନେ କିଛି ଦାୟିତ୍ୱ ନିର୍ବାହ କରିଥାନ୍ତି। ତେବେ ଏଇ ଯେଉଁ ମହାପ୍ରଭୁଙ୍କର ବଡ଼ସିଂହାର ବେଶ ରହିଛି, ଏ ବଡ଼ସିଂହାର ବେଶ ପାଇଁ କୌଣସି ମଠମାନଙ୍କର କିଛି ଭୂମିକା ରହିଛି, ସେ ସମ୍ପର୍କରେ ଟିକେ କୁହନ୍ତୁ।
1: ଆଜ୍ଞା, ବଡ଼ସିଂହାର ବେଶ ପାଇଁ ଏମାର ମଠ ତରଫରୁ ଫୁଲର ଚନ୍ଦ୍ରିକା ଓ ଶ୍ରୀରାମ ଦାସ ମଠ ତରଫରୁ ଫୁଲର କରପଲ୍ଲବ, କୁଣ୍ଡଳ ଓ ତଡ଼ଗି ଯୋଗାଇଥାନ୍ତି।
0: ଆଚ୍ଛା,
1: ଚାଙ୍ଗଡ଼ା ମେକଅପ୍ ବାରଲାଗି ପାଟ ଯୋଗାଇଥାନ୍ତି।
0: ତେବେ ମହାପ୍ରଭୁଙ୍କର ଏଇ ଯେଉଁ ବଡ଼ସିଂହାର ବେଶ, ଏଇ କେବେଠାରୁ ଚାଲି ଆସୁଛି, ସେ ସମ୍ପର୍କରେ କ'ଣ ତଥ୍ୟ ରହିଛି ଟିକେ କହିବେ କି?
1: ମହାପ୍ରଭୁଙ୍କର ଏଇ ବଡ଼ସିଂହାର ବେଶ ଦ୍ୱାଦଶ ଶତାବ୍ଦୀରୁ ପ୍ରଚଳିତ ହୋଇ ଆସୁଅଛି, ଅର୍ଥ ମନ୍ଦିର ଆରମ୍ଭରୁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ସମୟରେ ରାଜା ଥିଲେ ଅନଙ୍ଗ ଭୀମଦେବ, ତେଣୁ ଗଙ୍ଗବଂଶୀ ରାଜା ଅନଙ୍ଗ ଭୀମଦେବଙ୍କ ସମୟରୁ ଏହି ବେଶ ପ୍ରଚଳିତ ହୋଇ ଆସୁଅଛି।
0: ଆଜ୍ଞା, ତେବେ ବିଭିନ୍ନ ବେଶରେ ଯେଉଁଭଳି ଭାବରେ କିଛି ନୀତିକାନ୍ତି ଏବଂ ଭୋଗ ହୋଇଥାଏ ମହାପ୍ରଭୁଙ୍କୁ, ଏ ବଡ଼ସିଂହାର ବେଶ ସମୟରେ ମହାପ୍ରଭୁଙ୍କର କିଛି ନୀତିକାନ୍ତି ହୋଇଥାଏ ଏବଂ କିଛି ଭୋଗ ସମର୍ପଣ ହୋଇଥାଏ, ଲାଗି ହୋଇଥାଏ।
1: ବଡ଼ସିଂହାର ବେଶରେ ଯେଉଁ ଭୋଗ ମହାପ୍ରଭୁଙ୍କ ପାଖରେ ଲାଗେ,
0: ଆଜ୍ଞା,
1: ତାକୁ ବଡ଼ସିଂହାର ଭୋଗ ବୋଲି କୁହାଯାଏ।
0: ଆଚ୍ଛା,
1: ଏହି ଭୋଗରେ କ୍ଷୀରି, ସାକରା, କଦଳୀ ବଡ଼ା, ପିଠା, କାଞ୍ଜି ଆଦିକୁ ମହାପ୍ରଭୁଙ୍କ ପାଖରେ ପଞ୍ଚୋପଚାର ବିଧିରେ ଭୋଗ କରାଯାଏ।
0: ଆଚ୍ଛା,
1: ପୂର୍ବେ ବଡ଼ ମାଲୁ, ସାନ ମାଲୁ, ଟାକୁଆ, ଭୋଗ, ସରପୁଳି, ସୁଆର ପିଠା, ରୋଷ ପାଇକ ପିଠା, ଖଇରଚୂଳ, ଟଭା ଇତ୍ୟାଦି ସୁବାସ ପଖାଳ ଆଦି ଭୋଗ ହେଉଥିଲା।
0: ତେବେ ଆପଣ କହିଲେ ଯେ ମହାପ୍ରଭୁଙ୍କୁ ଏଇ ଯେଉଁ ବଡ଼ସିଂହାର ବେଶରେ ଖଣ୍ଡୁଆ ପାଟ ଲାଗି ହୋଇଥାଏ, ଏଇ ଯେଉଁ ଗୀତଗୋବିନ୍ଦ ଖଣ୍ଡୁଆ ପାଟ ମହାପ୍ରଭୁ ବଡ଼ସିଂହାର ବେଶରେ କାହିଁକି ପରିଧାନ କରିଥାନ୍ତି, ଏହା ପଛରେ କ'ଣ ରହିଛି ତତ୍ତ୍ଵ?
1: ଶ୍ରୀ ଜଗନ୍ନାଥ ମହାପ୍ରଭୁ ବଡ଼ସିଂହାର ବେଶରେ ଗୀତଗୋବିନ୍ଦର ଖଣ୍ଡୁଆ ପାଟ ପିନ୍ଧନ୍ତି,
0: ଆଜ୍ଞା,
1: ଏବଂ ଶୟନ ସମୟରେ ମଧ୍ୟ ଗୀତଗୋବିନ୍ଦ ପ୍ରଭୁଙ୍କ ପାଖରେ ବୋଲା ଯାଇଥାଏ।
0: ଆଚ୍ଛା,
1: ଶ୍ରୀ ଗୀତଗୋବିନ୍ଦ ସହିତ ଜଗନ୍ନାଥଙ୍କର ସମ୍ପର୍କ ଶ୍ରୀ ଜୟଦେବଙ୍କୁ ନେଇକରି ଗଠିତ।
0: ଆଜ୍ଞା,

ଜନଶ୍ରୁତି ରହିଛି, ଅତି ବଡ଼ି ଜଗନ୍ନାଥ ଦାସ ଏହି ବେଶକୁ ଦର୍ଶନ କଲା ପରେ ହିଁ ଶୟନ କରିଥାନ୍ତି। କାରଣ ଅତି ବଡ଼ି ଜଗନ୍ନାଥ ଦାସ ହେଉଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କର ଜଣେ ଅନନ୍ୟ ଭକ୍ତ। ଆଉ ମହାପ୍ରଭୁଙ୍କର ଏହି ବଡ଼ସିଂହର ବେଶରେ ପହୁଡ଼ ବା ଶୟନ ନୀତି ସମ୍ପାଦିତ ହୋଇଥାଏ, କାହିଁକି ନା ଜୟଦେବଙ୍କର ଗୀତଗୋବିନ୍ଦର ଖଣ୍ଡୁଆ ପାଠକୁ ପରିଧାନ କରନ୍ତି ଏବଂ ଗୀତଗୋବିନ୍ଦ ହିଁ ପାଠ କରାଯାଇଥାଏ। ସେଥିପାଇଁ

0: ଜନଶ୍ରୁତି ରହିଛି, ଅତି ବଡ଼ି ଜଗନ୍ନାଥ ଦାସ ଏହି ବେଶକୁ ଦର୍ଶନ କଲା ପରେ ହିଁ ଶୟନ କରିଥାନ୍ତି। କାରଣ ଅତି ବଡ଼ି ଜଗନ୍ନାଥ ଦାସ ହେଉଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କର ଜଣେ ଅନନ୍ୟ ଭକ୍ତ। ଆଉ ମହାପ୍ରଭୁଙ୍କର ଏହି ବଡ଼ସିଂହର ବେଶରେ ପହୁଡ଼ ବା ଶୟନ ନୀତି ସମ୍ପାଦିତ ହୋଇଥାଏ, କାହିଁକି ନା ଜୟଦେବଙ୍କର ଗୀତଗୋବିନ୍ଦର ଖଣ୍ଡୁଆ ପାଠକୁ ପରିଧାନ କରନ୍ତି ଏବଂ ଗୀତଗୋବିନ୍ଦ ହିଁ ପାଠ କରାଯାଇଥାଏ। ସେଥିପାଇଁ ମହାପ୍ରଭୁ ଏହି ବେଶରେ ହିଁ ଶୟନ କରିଥାନ୍ତି। ଶେଷରେ ଏତିକି କହିପାରେ, ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କର ଏ ବଡ଼ସିଂହର ବେଶକୁ ଦର୍ଶନ କରି ସମସ୍ତ ଭକ୍ତମାନେ କୃତାର୍ଥ ହେଉଥାନ୍ତୁ, ମହାପ୍ରଭୁଙ୍କର ଏ ବଡ଼ସିଂହର ବେଶକୁ ଦର୍ଶନ କରୁଥାନ୍ତୁ। ଜୟ ଜଗନ୍ନାଥ।
1: ଆପଣ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଏହି ପବିତ୍ର ବଡ଼ସିଂହାର ବେଶ ସମ୍ପର୍କରେ ଅନେକ ତଥ୍ୟ ଉପସ୍ଥାପନା କଲେ, ବର୍ଣ୍ଣନା କଲେ, ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ବଡ଼ସିଂହାର ବେଶର ମହିମା ଶ୍ରବଣ କରି ଏବଂ ଏହି ବେଶ ଦର୍ଶନ କରି ଆପଣମାନଙ୍କର ଜୀବନ ହେଉ ଆନନ୍ଦମୟ, କରୁଣାମୟ କଳା ଠାକୁର ଆପଣମାନଙ୍କର କଲ୍ୟାଣ କରନ୍ତୁ, ଏତିକି କାମନା।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
5: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
6: ପ୍ରସାର କରୁଛୁ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅଦସ୍ୟ କୁସୁମ। କଣ୍ଠ ଏବଂ ସଙ୍ଗୀତ ବିଜୟ କୁମାର ଜେନା। ଶିଳ୍ପୀ ଓଡ଼ିଶୀ ଗୀତ ଗାଇଛନ୍ତି ବେଣୁଧରଙ୍କ ରଚନାରୁ। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପ୍ରଥମ ଗୀତ ଆସ ଆସ ମୋ ରଙ୍କ ରତନ ଅଙ୍କେ ବସ ପଙ୍କଜାଖି ତେଜମାନ।

ବର ପରନାରେ ମୋର ଚମ୍ପକ କରି କରକରତନା କାମରସ ସକରେ। ବେଣୁଧରଙ୍କ ରଚନାର ଶିଳ୍ପୀ ବିଜୟ କୁମାର ଜେନା।

ଶୁଣୁଥିଲେ କାର୍ଯ୍ୟକ୍ରମ ଅତାଶୀ କୁସୁମ ଆକାଶବାଣୀ କଟକରୁ, ଆକାଶବାଣୀ ପୁରୀ। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ସୁପ୍ରଭାତ ପୁରୀ, ଦିନର ସ୍ୱତନ୍ତ୍ରତାକୁ ନେଇ ଆମର କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ଶୁଭ ସକାଳ ଶ୍ରୋତା ବନ୍ଧୁ, ଆସନ୍ତୁ ଜାଣିବା କ'ଣ ରହିଛି ଆଜିର ପାଞ୍ଜିରେ। ଆଜି ହେଉଛି ଜୁନ୍ ମାସ 1 ତାରିଖ, ବୃଷ 18 ଦିନ, ଜ୍ୟେଷ୍ଠ 11 ଦିନ, ସୋମବାର 1948 ଶତାବ୍ଦ। ଭାରତୀୟ ସାଧାରଣ ସମୟ ଅନୁସାରେ ଆଜିର ସୂର୍ଯ୍ୟୋଦୟ ହୋଇଥିଲା 5:11:07 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:18:11। ଶ୍ରୋତାବନ୍ଧୁ, ଶରୀର ଯେବେ ଜୀର୍ଣ୍ଣ ହୁଏ ଆତ୍ମା ତାହାକୁ ଛାଡ଼ି ଚାଲିଯାଇଥାଏ। ଧରଇ ନବକଳେବର, ଏ ଅଟେ ସଂସାର ବ୍ୟବହାର। ହଁ ଶ୍ରୋତାବନ୍ଧୁ, ଏ ତ ସଂସାରର ନିୟମ। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା କ'ଣ ରହିଛି ଆଜିର ଇତିହାସରେ। ହଁ ଶ୍ରୋତାବନ୍ଧୁ, ପ୍ରତିବର୍ଷ ଜୁନ୍ ମାସ 1 ତାରିଖରେ ପାଳନ କରାଯାଇଥାଏ ବିଶ୍ୱ କ୍ଷୀର ଦିବସ, ମାନେ ୱାର୍ଲ୍ଡ ମିଲ୍କ ଡେ। ତେବେ 2001 ଫୁଡ୍ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ FAO ଦ୍ୱାରା ଏହି ଦିନର ଆରମ୍ଭ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି କ୍ଷୀରର ପୋଷକ ଗୁଣ ଓ ମାନବ ସ୍ୱାସ୍ଥ୍ୟରେ ଏହାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା। କ୍ଷୀର ଏକ ସମ୍ପୂର୍ଣ୍ଣ ଖାଦ୍ୟ ରୂପେ ପରିଗଣିତ। ଏଥିରେ କ୍ୟାଲସିୟମ, ପ୍ରୋଟିନ, ଭିଟାମିନ୍ ଡି, ଫସ୍ଫରସ୍ ଏହିପରି ଅନେକ ପୋଷକ ତତ୍ତ୍ୱ ଥାଏ। ଏହା ହାଡ଼ ଦାନ୍ତକୁ ମଜବୁତ କରିବା ସହ ଶରୀରର ବୃଦ୍ଧି ଏବଂ ବିକାଶରେ ସାହାଯ୍ୟ ମଧ୍ୟ କରେ। ଆପଣ ତ ଜାଣିଛନ୍ତି ଭାରତ ବିଶ୍ୱର ସର୍ବବୃହତ କ୍ଷୀର ଉତ୍ପାଦନକାରୀ ଦେଶ। କ୍ଷୀର ଉତ୍ପାଦନ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ଲକ୍ଷ ଲକ୍ଷ କୃଷକ ଓ ପଶୁପାଳକଙ୍କ ଜୀବିକାର ମୁଖ୍ୟ ଆଧାର। ବିଶ୍ୱ କ୍ଷୀର ଦିବସ ଆମକୁ କ୍ଷୀରର ଉପକାରିତା, ପୋଷଣ ଓ ଦୁଗ୍ଧ ଶିଳ୍ପର ଅବଦାନ ବିଷୟରେ ସଚେତନ ଦେଇଥାଏ। ଶ୍ରୋତାବନ୍ଧୁ, ଜୁନ୍ ମାସ 1 ତାରିଖରେ ପାଳନ କରାଯାଏ ବିଶ୍ୱ ପିତାମାତା ଦିବସ ବା ଗ୍ଲୋବାଲ୍ ଡେ ଅଫ୍ ପ୍ୟାରେଣ୍ଟସ୍। ପିତାମାତା ସନ୍ତାନଙ୍କର ପ୍ରଥମ ଶିକ୍ଷକ, ପଥପ୍ରଦର୍ଶକ। ସେମାନେ ନିଜ ସନ୍ତାନକୁ ଭଲ ପାଇବା, ନୈତିକ ମୂଲ୍ୟବୋଧ, ଶୃଙ୍ଖଳା ଆଉ ଜୀବନର ସଠିକ୍ ମାର୍ଗ ଶିଖାନ୍ତି। ବିଶ୍ୱ ପିତାମାତା ଦିବସ ଆମକୁ ଆମ ପିତାମାତାଙ୍କ ପ୍ରତି କୃତଜ୍ଞତା, ସମ୍ମାନ ଓ ସ୍ନେହ ପ୍ରକାଶ କରିବାର ସୁଯୋଗଟିଏ ଦେଇଥାଏ। ଏହି ଦିନରେ ସେମାନଙ୍କର ତ୍ୟାଗ ଏବଂ ଅବଦାନକୁ କିଭଳି ଭାବରେ ସ୍ମରଣ କରିବା ଆଉ ତାଙ୍କୁ

କିଭଳି ଭାବରେ ଖୁସିରେ ରଖିବା ସେ ସଂକଳ୍ପ ନେବା ଉଚିତ। ପିତାମାତା ହେଉଛନ୍ତି ଆମ ଜୀବନର ସବୁଠାରୁ ବଡ଼ ଆଶୀର୍ବାଦ। ସେମାନଙ୍କର ସମ୍ମାନ ହିଁ ଆମର ସର୍ବୋଚ୍ଚ କର୍ତ୍ତବ୍ୟ। ଏବେ ଆସନ୍ତୁ ଜାଣିବା ଆଜିର ଦିନର ଇତିହାସରେ କ'ଣ ଘଟଣା ଘଟିଯାଇଛି। ହଁ ଶ୍ରୋତା ବନ୍ଧୁ, 2001 ନେପାଳ ରାଜପରିବାରରେ ହୋଇଥିଲା ହତ୍ୟାକାଣ୍ଡ। ଏହି ଘଟଣାରେ ନେପାଳର ରାଜା ବୀରେନ୍ଦ୍ର, ରାଣୀ ଓ ରାଜପରିବାରର ଅନେକ ସଦସ୍ୟ ମୃତ୍ୟୁବରଣ କରିଥିଲେ। ଉତ୍ତର ଚୁମ୍ବକୀୟ ଧ୍ରୁବର ଆବିଷ୍କାର ହୋଇଥିଲା 1831। ଆଜିର ଦିନରେ ବ୍ରିଟିଶ ଅନ୍ୱେଷକ ଜେମ୍ସ କ୍ରାକ୍ ରୋସ୍ ଜୁନ୍ 1 ତାରିଖ 1831 ଉତ୍ତର ଚୁମ୍ବକୀୟ ଧ୍ରୁବ, ଯାହାକୁ ଆମେ କହିଥାଉ ନର୍ଥ ମ୍ୟାଗ୍ନେଟିକ୍ ପୋଲ୍, ତାକୁ ଚିହ୍ନଟ କରିଥିଲେ। 1980 CNN ବିଶ୍ୱର ପ୍ରଥମ 24-ଘଣ୍ଟିଆ ଟେଲିଭିଜନ ସମ୍ବାଦ ଚ୍ୟାନେଲ ଭାବରେ ପ୍ରସାରଣ ଆରମ୍ଭ କରିଥିଲା। ଏହା ସମ୍ବାଦ ପରିବେଷଣର ଧାରାକୁ ପରିବର୍ତ୍ତନ କରିଥିଲା ଏବଂ ଲୋକମାନେ ଦିନର ଯେକୌଣସି ସମୟରେ ଖବର ପାଇବାର ସୁବିଧା ପାଉଥିଲେ। ତେବେ ଶ୍ରୋତାବନ୍ଧୁ, କହି ରଖୁଛି ଆପଣଙ୍କୁ, କାର୍ଯ୍ୟକ୍ରମ ଆପଣଙ୍କୁ ଏଇଠି ଶେଷ କରୁଛୁ। କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ ଶୁଣୁଛନ୍ତି ଆପଣମାନେ, କାର୍ଯ୍ୟକ୍ରମ ଆକାଶବାଣୀ ପୁରୀରୁ 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ, ପରେ ପରେ ଇଂରାଜୀରେ ସମ୍ବାଦ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ಸುನಿಲಿಯ ಸಮಾಚಾರ ಪ್ರಭಾತ್ ಪರಪರ ಇಂಗ್ರಜರ ಸಂಬಂಧ ಆಕಾಶವಾಣಿ ದಿಲ್ಲೀ କେନ୍ଦ୍ରରୁ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ କିଛି ସମୟ ମଧ୍ୟରେ ଆପଣ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତ।
1: ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଚଳିତ ବର୍ଷ ଜୁନ୍ 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ 24ତମ ଲୋକମେଳା ଏବଂ 17ତମ କୃଷି ମେଳା ଆୟୋଜନ କରୁଛନ୍ତି। ଭାରତର 25ଟି ରାଜ୍ୟର ଲୋକନୃତ୍ୟ ଦଳ ଏବଂ କୃଷି ମତ୍ସ୍ୟ ପଶୁପାଳନ ଉଦ୍ୟାନ ବିଭାଗ ସହିତ ବହୁ ସଂଖ୍ୟାର ସଫଳ ଚାଷୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ଲୋକମେଳା ଏବଂ କୃଷି ମେଳା ବୁଲି ଏହାର ଆନନ୍ଦ ନେବାକୁ ଅନୁରୋଧ।
2: ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
3: କଣ କହୁନୁ,
2: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
3: ଆଉ ଇଲେକ୍ଟ୍ରି ବିଲ୍?
2: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି PM ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
5: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢ଼ିଆ
6: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଥାଚିତ୍ର କମାଲ ଧମାଲ ମାଲାମାଲ ଗୀତଟିକୁ ଗାଇଛନ୍ତି ସଦା ଫରିଦି ଏବଂ ମୋନାଲି ଠାକୁର। ସଙ୍ଗୀତ ସଞ୍ଚାଳନ କରିଛନ୍ତି ସଜିତ ୱାଜିଦ। ଜଲି ଶେରୱାନୀଙ୍କର ଗୀତ ରଚନା।

ଦେତକଣ୍ଠରେ ଆସନ୍ତୁ ଶୁଣିବା ଗୀତଟିକୁ ଗାଇଛନ୍ତି ହିମେଶ ରେଶମିଆ ଏବଂ ହର୍ଷଦୀପ କୌର, କଜରାରେ କଥାଚିତ୍ର।

ସାନଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଗୀତ କେସେ କାହିଁକା ଥା ଚିତ୍ର। ଇର୍ଷଦ କମିଲଙ୍କର ଗୀତ ରଚନା, ପ୍ରୀତମଙ୍କର ସଙ୍ଗୀତ ସଂଯୋଜନା।

0: ଏତେବେଳେ ପର୍ଯ୍ୟନ୍ତ ଶୁଣିଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣମାନେ କିଛି ସମୟ ମଧ୍ୟରେ ଶୁଣିପାରିବେ କାର୍ଯ୍ୟକ୍ରମ ହିଲ୍ଲୋଳ।
1: ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଚଳିତ ବର୍ଷ ଜୁନ୍ 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ 24ତମ ଲୋକମେଳା ଏବଂ 17ତମ କୃଷିମେଳା ଆୟୋଜନ କରୁଛନ୍ତି। ଭାରତର 25ଟି ରାଜ୍ୟର ଲୋକନୃତ୍ୟ ଦଳ ଏବଂ କୃଷି, ମତ୍ସ୍ୟ, ପଶୁପାଳନ, ଉଦ୍ୟାନ ବିଭାଗ ସହିତ ବହୁ ସଂଖ୍ୟାର ସଫଳ ଚାଷୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ଲୋକମେଳା ଏବଂ କୃଷିମେଳା ବୁଲି ଏହାର ଆନନ୍ଦ ନେବାକୁ ଅନୁରୋଧ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
4: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
3: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
3: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ।
3: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
4: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 155333ରେ ଯୋଗାଯୋଗ କରନ୍ତୁ।
3: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
0: ଶୁଣୁଥିଲେ ବିଜ୍ଞାପନ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ ପ୍ରଚାର କରୁଛୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହିଲ୍ଲୋଳ। ଆଜିର କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ରୋଜିତା ଦାସ।

ନମସ୍କାର ଶ୍ରୋତା ବନ୍ଧୁ, ଜୟ ଜଗନ୍ନାଥ। କେମିତି ଅଛନ୍ତି ଆପଣ? ଆଶା କରୁଛୁ ଆପଣ ନିଶ୍ଚୟ ଭଲରେ ଥିବେ। ଆଜିର ହିଲ୍ଲୋଳ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛି ମୁଁ ରୋଜିତା ଦାସ।

ଜାତିକୁ ଏତେ ଅସୁବିଧାରେ ପକାଇଲେ ଯେ ମଣିଷମାନେ ଜଙ୍ଗଲକୁ କାଟି ଘର ଦ୍ୱାର କରି ଆରାମ ଟିକିଏ ମିଳିବ ବୋଲି ଭାବିଥିଲେ। ହେଲେ ଏଇ ଡହ ଡହ ଖରାରେ ଗୋଟିଏ ଗଛର ଛାଇ ତଳେ ଟିକିଏ ଠିଆ ହେବା ପାଇଁ ବି ଲାଗୁଛି ଯୁଦ୍ଧ। ସମୟ ଥିଲା ମଣିଷ ଗଛ ଗହଳି ଜଙ୍ଗଲ ଭିତରେ ଘରଟିଏ କରି ରହୁଥିଲା। ଏବେ ଜନଗହଳି ଅଞ୍ଚଳରେ କଂକ୍ରିଟର ଜଙ୍ଗଲ ଭିତରେ ଗଛଟିଏ ଲଗାଇବା ବୁଦ୍ଧିମାନର କାମ ହେବ ବୋଲି ଭାବୁଛି ଏ ମଣିଷ। କଥାରେ ଅଛି, ନେଡ଼ିଗୁଡ଼ କହୁଣୀକୁ ବୋହିଗଲେ ଆଉ କି ଲାଭ। ସେହିଭଳି ଶ୍ରୋତାବନ୍ଧୁ, ଯଦି ସମୟ ଥାଉ ଥାଉ ଗଛର, ଆମ ପରିବେଶର, ଆମ ପ୍ରକୃତି ମାଆର ବରଦାନକୁ ଆମେ ଅଣଦେଖା କରିଚାଲିବା, ତାହେଲେ ବୁଦ୍ଧିଜୀବୀ ପ୍ରାଣୀ ହେଇ ବି ବୋକାମୀର ପରିଚୟ ଦେବା ଆମେମାନେ। ଅବଶ୍ୟ ଶ୍ରୋତାବନ୍ଧୁ, ଆପଣ କହିପାରନ୍ତି ଏଇ ଖରାଦିନଟାରେ କ'ଣ ଆଉ ଖରା ଟିକେ ବି ହୁଅନ୍ତାନି, ଏଥିରେ ଗଛ ଥିଲେ କେତେ ନଥିଲେ କେତେ। ହେଲେ ଏଇ ପ୍ରଶ୍ନର ଉତ୍ତର ତ ଆମର ଯେଉଁ ଶ୍ରୋତାମାନେ ଗରମ ସହି ନପାରି ଏସି ଫ୍ୟାନ୍ କୁଲର କିଣି ଆଣୁଛନ୍ତି ସେମାନେ ଭଲ ଭାବରେ କହିପାରିବେ। କହିବାର ଅର୍ଥ ଶ୍ରୋତାବନ୍ଧୁ, ହିନ୍ଦୀ ଭାଷାରେ କଥାଟିଏ ଅଛି, ଏକ ସେ ଭଲେ ଦୋ, ଦୋ ସେ ଭଲେ ତିନ, ମାନେ ଯେତେ ଅଧିକ ଥିବ ସେତେ ଭଲ। ତେଣୁ ଶ୍ରୋତାବନ୍ଧୁ, ଯେତେ ପାରୁଛନ୍ତି ଗଛ ଲଗାନ୍ତୁ, ମାଗଣାରେ ଅମ୍ଳଜାନ ଆଉ ଥଣ୍ଡା ପବନ ପାଆନ୍ତୁ। ଶ୍ରୋତାବନ୍ଧୁ, ଏଇ ଖରା ଗରମରୁ ବିରତି ନେବା ପାଇଁ ଯେବେ ଆସୁଛି କାଳ ବୈଶାଖୀ, ଆମ ଓଡ଼ିଶାବାସୀଙ୍କର ଖୁସି କହିଲେ ନ ସରେ। ଦିନସାରାର ତାତି ପରେ ହଠାତ୍ ଅପରାହ୍ନରେ ଆକାଶଟା କଳାହାଣ୍ଡିଆ ମେଘରେ ସଜେଇ ହୋଇଯାଉଛି। ଝାଳ ଅଠାରେ ଓଦା ହୋଇଥିବା ଦେହରେ ବାଜି ଯାଉଛି ଥଣ୍ଡା ପବନଟା। ଆହାହା, ସେ ମଜା, ସେ ଶାନ୍ତି, ସେ ଆଶ୍ୱସ୍ତି ଆଗରେ ଦୁନିଆର ସବୁ ଏସି ଫେଲ୍ ନା କ'ଣ ଶ୍ରୋତାବନ୍ଧୁ? ଆସନ୍ତୁ ଆମେ ବି ଟିକେ ବିରତି ନେଇ ମଜା ନେବା ଆମ ଶ୍ରୋତାଙ୍କ ମନପସନ୍ଦ ଗୀତର। ପୁରୀ ଚୁଡ଼ଙ୍ଗ ସାହିରୁ ବିଶ୍ୱଜିତ ପ୍ରଧାନ ଅନୁରୋଧ କରିଛନ୍ତି ମୋହିତ ଚୌହାନଙ୍କ କଣ୍ଠରେ ଅଭି କୁଛ ଦିନ ସେ।

ସତରେ ଶ୍ରୋତା ବନ୍ଧୁ, ବଡ଼ ଅସହ୍ୟ ହେଇ ପଡ଼ୁଛି ଏ ଖରା ଗରମ। ଘର ଭିତରଟି ସତେ ଯେମିତି ଇଟିଲି ଛାଞ୍ଚ, ଆଉ ଘର ବାହାର ତତଲା କଡ଼େ, କେଉଁଠି ଟିକିଏ ହେଲେ ଆରାମ ନାହିଁ। ଯଦି କେଉଁଠି ଏସି, କୁଲର ବା ଷ୍ଟାଣ୍ଡ ଫ୍ୟାନ୍ର ପବନ ଟିକେ ମିଳୁଛି, ଆମ ଶରୀରର ଆଙ୍ଗୁଠି ଟିପଟିଏ ବି ଇଚ୍ଛା କରୁନି ସେଇ ସ୍ଥାନଟି ଛାଡ଼ିଯିବାକୁ। କ'ଣ କରିବା ଶ୍ରୋତା ବନ୍ଧୁ, ଗଛ ପତ୍ର ଜଙ୍ଗଲ ତ

श्रोताबंधु आपण शुणुथिले दिल तो बच्चा है जी चलचित्रर ए गीतटी जहाकु अनुरोध करिथिले आमर श्रोता पुरी चुडंग साहिरु विश्वजित प्रधान। ଆପଣ ବି ଶୁଣିପାରିବେ ନିଜ ମନପସନ୍ଦର ଗୀତ, ସେଥିପାଇଁ ନିଜର ଫୋନ୍ ଉଠାନ୍ତୁ ଆଉ ଲେଖି ପଠାନ୍ତୁ ଆପଣଙ୍କର ନାମ, ଠିକଣା ଓ ପ୍ରିୟ ଗୀତ ଆମକୁ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ। ଫୋନ୍ ନମ୍ବରଟି ହେଉଛି 9437037892। ତେବେ ଗୀତ ପୂର୍ବରୁ ଆମେ କଥା ହେଉଥିଲେ ଖରାଦିନର ସେଇ ଉପହାର କାଳ ବୈଶାଖୀ ବିଷୟରେ। ମୋର ଜଣେ ବନ୍ଧୁ କହୁଥିଲେ, ଦିନସାରା ଯେତେ ଗରମ ହେଲେ ବି ଦ୍ୱିପହର ସମୟରେ କଂସେ ଦହି ପଖାଳ ସାଙ୍ଗକୁ ବଡ଼ି ଚୁରା, ଆଳୁ ଭର୍ତ୍ତା ଆଉ କାକୁଡ଼ି ପିଆଜ ଟିକେ ମିଳିଗଲେ ଆମ ଓଡ଼ିଆଙ୍କ ପାଇଁ ସ୍ୱର୍ଗ ସେଇଠି। ଆଉ ତାପରେ ଯଦି କାଳ ବୈଶାଖୀର ଥଣ୍ଡା ପବନ ଦେଇଦେଲା, ତେବେ ଯେଉଁ ନିଦ ଆସିବ ନା, ସେଥିରେ ମୁଁ କୋଟିପତି ହୁଏ କି ନ ହୁଏ, ହେଲେ ଦୁନିଆର ସବୁଠାରୁ ସୁଖୀ ମଣିଷ ମୁଁ। ତେବେ ଶ୍ରୋତା ବନ୍ଧୁ, କାଳ ବୈଶାଖୀର ଥଣ୍ଡା ପବନର ମଜା ନେଇ ଆପଣ କୋଟିପତି ହେଇଛନ୍ତି କି ନାହିଁ ମୁଁ ଜାଣିନି, କିନ୍ତୁ ଆପଣଙ୍କ ପରିବାରର ଲୋକଙ୍କୁ ଏକାଠି ଖାଇବାର, ନାଚିବାର, ଭୂତ କାହାଣୀ ଶୁଣି ଡରିବାର ଆଉ ମଜା କଥା ଶୁଣି ଏକାବେଳେ ଠୋ ଠୋ ହେଇ ହସିବାର ଦେଖିଲେ ଲାଗେ ଦୁନିଆର ସବୁ ଧନ ଆଉ ସବୁ ଶକ୍ତି ଆପଣଙ୍କ ପାଖରେ ଅଛି। ଆମ ହସର କାରଣ ଆମ ପରିବାର।

ଉଷୁମ ଭାତର ପେଜ କାଢ଼ିବାଠାରୁ ଆରମ୍ଭ କରି ବାପାଙ୍କ ପକେଟରୁ ଲୁଚେଇ 10 ଟଙ୍କା ନେବା ପର୍ଯ୍ୟନ୍ତ, ଭାଇ ଭଉଣୀଙ୍କର ରିମୋଟ୍ ପାଇଁ କଳିଠୁ ଆରମ୍ଭ କରି ଦେହ ଖରାପ ବେଳେ ମାଆଙ୍କ କୋଳରେ ମୁଣ୍ଡ ରଖି ଶୋଇବା ପର୍ଯ୍ୟନ୍ତ, ଏହା ହିଁ ତ ଆମ ପାଇଁ ପରିବାର। କାହିଁକି ନା ଲୋକେ ଠିକ୍ କୁହନ୍ତି, ଘର ତ ଇଟା ପଥରରେ ତିଆରି ହୁଏ, ହେଲେ ସେହି ଘରକୁ ପରିବାର କରିକି ଆମ ପରସ୍ପର ଭିତରେ ଥିବା ସ୍ନେହ ଆଉ ପ୍ରେମ, ଆମେ ସଭିଏଁ ଆମ ପରିବାରକୁ ବହୁତ ଭଲ ପାଉ। ହେଲେ ଶ୍ରୋତାବନ୍ଧୁ, ଏବେ ଯେତେବେଳେ ଆପଣ ମୋ କଥା ଶୁଣୁଛନ୍ତି, ଆପଣଙ୍କ ପାଖରେ କିଏ ଅଛନ୍ତି, ପରିବାର ଲୋକେ ନା ଆପଣଙ୍କ ହାତରେ ସ୍ମାର୍ଟଫୋନ୍ଟି? ଆଜିକାଲି ଶ୍ରୋତାବନ୍ଧୁ, ଘରମାନଙ୍କରେ ଗୋଟିଏ ନୂଆ ଦୃଶ୍ୟ ଦେଖିବାକୁ ମିଳୁଛି। ଘରେ କିଏ ସୋସିଆଲ ମିଡ଼ିଆରେ ବ୍ୟସ୍ତ, ତ କିଏ କିଛି ନୂଆ ଭିଡ଼ିଓ ଦେଖିବାରେ, କିଏ ଗେମ୍ ଖେଳିବାରେ ବ୍ୟସ୍ତ, ତ କିଏ ସର୍ଟସ୍ ଭିଡ଼ିଓ ଦେଖିବାରେ। ଗୋଟିଏ ଘରେ ସଭିଏଁ ଏକାଠି ଥାଇବି, ସମସ୍ତଙ୍କ ଦୁନିଆ ସତେ ଯେମିତି ଅଲଗା ଅଲଗା। ଏହି ଡିଜିଟାଲ ଯୁଗରେ ଏହା ହେଉଛି ଆମ ପରିବାରର ଚିତ୍ର। ଏହି ଟେକ୍ନୋଲୋଜି ଆମକୁ ଦୂରରେ ଥିବା ଲୋକଙ୍କ ସହ ତ ଯୋଡ଼ି ଦେଇଛି, ହେଲେ ପାଖରେ ବସିଥିବା ଆପଣାର ଲୋକଙ୍କୁ ଦୂରେଇ ଦେଇନି ତ? ମନେ ପକାନ୍ତୁ ଏହି କିଛି ବର୍ଷ ପୂର୍ବର କଥାକୁ, ଯେତେବେଳେ ଅଚାନକ ଚାରିଆଡ଼େ ଅନ୍ଧାର ହୋଇଯାଉଥିଲା, ସେତେବେଳେ ପରିବାରର ସବୁ ସଦସ୍ୟ ଛାତ ଉପରକୁ କିମ୍ବା ବାରଣ୍ଡାକୁ ଆସିଯାଉଥିଲେ। ବାପାଙ୍କ ହାତରେ ଥିଲା ବେଞ୍ଚଣା, ଆଉ ଜେଜେମା କହୁଥିଲେ ଗପ, ଭାଇ ଭଉଣୀ ସାଙ୍ଗସାଥୀଙ୍କ ସହ ମିଶି ଲୁଚକାଳି ଖେଳିବାରେ ବ୍ୟସ୍ତ ରହୁଥିଲେ। ସେତେବେଳେ ଏହି ବିଜୁଳି ଯିବାର ଖୁସି ଗୋଟିଏ ଅଲଗା ଥିଲା, କାରଣ ପରିବାର ସାଙ୍ଗରେ ଥିଲା। ହେଲେ ଆଜି ଘରେ ଘରେ ଲାଗିଛି ୱାଇଫାଇ, ଯେତେବେଳେ ଟିକିଏ ବି ନେଟୱାର୍କ ଚାଲିଯାଏ ନା, ସେତେବେଳେ ସମସ୍ତେ ଚିଡ଼ଚିଡ଼ ହୋଇଯାଆନ୍ତି। ଆମେମାନେ ଲାଇକ୍, କମେଣ୍ଟ ଆଉ ଅନଲାଇନ୍ ଫ୍ରେଣ୍ଡସ୍ କରିବାରେ ଏତେ ବ୍ୟସ୍ତ ହୋଇଯାଇଛେ ଯେ

ବାପାଙ୍କର ସେ ଥକି ଯାଇଥିବା ଚେହେରା ଆଉ ମା ଆଖିରେ ଥିବା ଅପେକ୍ଷାକୁ ଦେଖିବାକୁ ଆମ ପାଖରେ ସମୟ ନାହିଁ। କ'ଣ ଆପଣଙ୍କୁ ବି କେବେ କେବେ ଏମିତି ଲାଗେ କି? ଶ୍ରୋତାବନ୍ଧୁ, ପ୍ରତ୍ୟେକଟି ଆବିଷ୍କାର ହେଉ କିମ୍ବା ଉଦ୍ଭାବନ ଆମ ଜୀବନକୁ ସହଜ ସୁନ୍ଦର କରିବା ପାଇଁ ହୋଇଥାଏ। ସେହିଭଳି ଟେକ୍ନୋଲୋଜି ମଧ୍ୟ ଖରାପ ନୁହେଁ, ହେଲେ ଏହାର ଅତ୍ୟଧିକ ବ୍ୟବହାର ଆମ ସମ୍ପର୍କକୁ ଫିକା କରିଦେଉଛି। ଯେଉଁଭଳି ଭାବରେ ଆମେ ମୋବାଇଲ ଫୋନ ସହ ଅଧିକ ସମୟ ବିତାଉଛେ, ତେଣୁ ପରିବାରର ସମ୍ପର୍କକୁ ଆମ ସ୍ନେହକୁ କେବେ କମିବାକୁ ଦିଅନ୍ତୁନି। ଆଜି ନିଜ ପାଇଁ କମସେ କମ୍ ଗୋଟିଏ ନିୟମ କରନ୍ତୁ। ଦିନକୁ ଅନ୍ତତଃ କିଛି ଘଣ୍ଟା ପାଇଁ ପରିବାରର ସମସ୍ତେ ନିଜ ନିଜ ମୋବାଇଲ ଫୋନରୁ ଦୂରେଇ ରହି ସଭିଙ୍କ ସହ ବସି ନିଜ ପ୍ରିୟ ଖାଦ୍ୟ ଖାଆନ୍ତୁ ଆଉ ନିଶ୍ଚୟ ଗପନ୍ତୁ ପିଲାଦିନର ସେହି ସ୍ମୃତି ବିଷୟରେ। ଦେଖିବେ ଆପଣଙ୍କୁ ଦୁନିଆର ସବୁଠାରୁ ବଡ଼ ଖୁସି ମିଳିବ। ତେବେ ଆମ ଶ୍ରୋତାଙ୍କ ଅନୁରୋଧର ଗୀତ ଶୁଣି ମଧ୍ୟ ଆମକୁ ବହୁତ ଖୁସି ମିଳେ। ତାହେଲେ ଆସନ୍ତୁ ଡେରି ନକରି ଶୁଣିନେବା ଆମ ପରବର୍ତ୍ତୀ ଶ୍ରୋତାଙ୍କର ମନପସନ୍ଦ ଗୀତ। ପୁରୀ ବାଲିଗୁଆଳିରୁ କୃଷ୍ଣପ୍ରିୟା ଦାସ ଅନୁରୋଧ କରିଛନ୍ତି ଇରା ମହାନ୍ତି ଓ ଶକ୍ତି ମିଶ୍ରଙ୍କ କଣ୍ଠରେ ତୋର ଟଣା ଟଣା ଆଖି ଗୀତଟି।

ଶ୍ରୋତା ବନ୍ଧୁ, ଆପଣ ଶୁଣୁଥିଲେ ମନ ଛୁଆଁ ଗୀତଟି ତୋର ଟଣା ଟଣା ଆଖି, ଶକ୍ତି ମିଶ୍ର ଓ ଇରା ମହାନ୍ତିଙ୍କ କଣ୍ଠରେ ଗୀତ ରଚନା କରିଥିଲେ ଶ୍ରୀକାନ୍ତ ଗୌତମ। ଆଉ ଏହି ସୁନ୍ଦର ଗୀତଟି ଆମକୁ ଅନୁରୋଧ କରିଥିଲେ କୃଷ୍ଣପ୍ରିୟା ଦାସ ବାଲିଗୁଆଳିରୁ।

ଆପଣ ବି ଶୁଣିପାରିବେ ନିଜ ମନପସନ୍ଦର ଗୀତ। ସେଥିପାଇଁ ନିଜର ଫୋନ୍ ଉଠାନ୍ତୁ ଆଉ ଲେଖି ପଠାନ୍ତୁ ଆପଣଙ୍କର ନାମ, ଠିକଣା ଓ ପ୍ରିୟ ଗୀତ ଆମକୁ SMS ବା ହ୍ୱାଟ୍ସଆପ୍ ମାଧ୍ୟମରେ। ଫୋନ୍ ନମ୍ବରଟି ହେଉଛି 9437037892। ଶ୍ରୋତା ବନ୍ଧୁ, ଜୀବନର ଏହି ଦୌଡ଼ରେ ଆମେ ସବୁବେଳେ ନିଜ ପାଇଁ ସ୍ଥାନଟିଏ ଗଢ଼ିବାକୁ ଚେଷ୍ଟା କରୁ। ତେଣୁ ଅର୍ଥ ପାଇଁ ହେଉ, ନିଜ ଭବିଷ୍ୟତ ପାଇଁ ହେଉ ବା ସଫଳତା ପାଇଁ, ଆମ ନିଜ ମାଟି, ଆମ ନିଜ ଘରକୁ କେବେ ନା କେବେ ଛାଡ଼ିବାକୁ ପଡ଼େ। ହେଲେ ଦିନସାରା ବାହାର ଦୁନିଆ ସହିତ ସଂଘର୍ଷ ପରେ ଯେତେବେଳେ ଆମେ ଥକି ଯାଉ ନା, ସେତେବେଳେ କେବଳ ଗୋଟିଏ ଜାଗା ମନେ ପଡ଼େ, ସେଇଟି ହେଉଛି ଆମ ଘର, ଆମ ପରିବାର। ଆମେ ବାହାର ଦୁନିଆ ପାଇଁ ଜଣେ ସାଧାରଣ ମଣିଷ ହୋଇପାରୁ, ହେଲେ ଆମ ପରିବାର ପାଇଁ ଆମେ ହିଁ ତାଙ୍କର ସମ୍ପୂର୍ଣ୍ଣ ଦୁନିଆ। ମାଆର ସେହି ବିନା ସ୍ୱାର୍ଥରେ ଭଲ ପାଇବା ଆଉ ବାପାଙ୍କର ସେହି ଉପରୁ ଦେଖାଯାଉଥିବା ଶାସନ ଭିତରେ ଲୁଚି ରହିଥିବା ଗଭୀର ଚିନ୍ତା, ଭାଇ ଭଉଣୀଙ୍କ ଭିତରେ ସେହି ମିଠା ଝଗଡ଼ା, ଏହା ହିଁ ତ ଆମ ଜୀବନକୁ ଜିଇଁବାର ଅସଲି ମାନେ ଦିଏ। ସେଥିପାଇଁ ଘରଠୁ ଯେତେ ଦୂରରେ ଥିଲେ ବି ଯେବେ ଛୁଟିରେ ଆମେ ଘରକୁ ଫେରୁ, ସକାଳ ସଞ୍ଜର ସେହି ସତେଜ ପବନ ସହିତ ଘର ଅଗଣାରେ ମହକୁଥିବା ଚାହାର ବାସ୍ନା ଆଉ କାନରେ ପଡ଼େ ମାଆଙ୍କର ସେହି ମିଠା ଗାଳି, ଏଇ ସବୁ କିଛି ମନେ ପକାଇ ଦିଏ ଯେ ଦୁନିଆରେ ଯେତେ ବଡ଼ ଝଡ଼ ଆସିଲେ ବି ଗୋଟିଏ ଜାଗା ଏମିତି ଅଛି ଯେଉଁଠି ପହଞ୍ଚିଗଲେ ସବୁ ଦୁଃଖ ଭାଙ୍ଗିଯାଏ, ଆଉ ସେଇଟା ହିଁ ଆମ ପରିବାର।

ସମ୍ପର୍କର ସଂଜ୍ଞା ହିଁ ଆରମ୍ଭ ହୁଏ ପରିବାରରୁ। ତେବେ ଶ୍ରୋତାବନ୍ଧୁ, ସମୟ ସହିତ କର୍ମକ୍ଷେତ୍ର ପାଇଁ ଅଲଗା ହେବାକୁ ପଡ଼େ, ହେଲେ ମନରୁ କେବେ ବି ଲିଭିଯାଏନି ମାମୁଁ ଘରେ ରଜ ମଉଜର କଥା, ଗାଁ ଗାଁରେ ଠାକୁରାଣୀ ଜାତ, ଆଉ ଦୋଳ ପୂର୍ଣ୍ଣିମାରେ ଅବିର ଖେଳ, ନହେଲେ ବିବାହ ଭୋଜିର ମଉଜ। ହଁ ଶ୍ରୋତାବନ୍ଧୁ, ସମୟ ପରିସ୍ଥିତି ସବୁବେଳେ ସମାନ ନୁହେଁ, କିନ୍ତୁ ସମୟ ସମୟେ ଭୁଲ ବୁଝାମଣା ଘର ମଝିରେ ପାଚେରି ତିଆରି କରିଦିଏ। ଘରର ଗୋଟିଏ ହାଣ୍ଡିଶାଳ କେତେବେଳେ ଭାଗ ଭାଗ ହୋଇଯାଏ ତାହା କେହି ଜାଣନ୍ତିନି। ଯୌଥ ପରିବାର ଭାଙ୍ଗିରୁଜି ଏକକ ପରିବାରରେ ପାଲଟିଯାଏ। ତେଣୁ ଶ୍ରୋତାବନ୍ଧୁ, ମୋର ଗୋଟିଏ ଅନୁରୋଧ, ଜୀବନରେ ଅନେକ ଝଡ଼ ଆସେ, ସେ ସବୁକୁ ସହି ଯେମିତି ଆମେ ଆଗେଇ ଆସୁଛେ, ଠିକ୍ ସେମିତି ଆମ ପରିବାରର ପ୍ରତ୍ୟେକ ବିପଦ ସମୟରେ ଏକାଠି ଠିଆ ହେବା, ଏକାଠି କାମ କରିବା, ସଭିଙ୍କର ମନ ନେଇ ଆମ ସଂସାର ରଥକୁ ଆଗେଇ ନେବା। ତେଣୁ ଶ୍ରୋତାବନ୍ଧୁ, ଆଜି ଘରକୁ ଯାଇ ନିଜ ପରିବାରର ଲୋକଙ୍କୁ କିଛି ସମୟ ପାଇଁ ନିଶ୍ଚୟ କୁଣ୍ଢାଇ ଧରିବେ, ଆଉ ବାପା ମାଆଙ୍କର ଆଶୀର୍ବାଦ ନେବେ, ଆଉ ତାଙ୍କୁ କହିବାକୁ ଭୁଲିଯିବେନି ଯେ ଆପଣ ତାଙ୍କୁ କେତେ ଭଲ ପାଆନ୍ତି। ଦେଖିବେ ସେମାନଙ୍କ ମୁହଁରେ ସେଇ ଭାବ ଆପଣଙ୍କୁ ବି ବହୁତ ଶାନ୍ତି ଦେବ।

ତେବେ ଆସନ୍ତା ଶ୍ରୋତାବନ୍ଧୁ, ଆମ ମନର ଶାନ୍ତି ପାଇଁ ଏବେ ଶୁଣି ନେବା ଆମ ଶ୍ରୋତାଙ୍କ ମନପସନ୍ଦର ଗୀତ। ପୁରୀ ଦୋଳମଣ୍ଡପ ସାହିରୁ ଦେବସ୍ମିତା ନନ୍ଦ ଅନୁରୋଧ କରିଛନ୍ତି ଅଜବ ପ୍ରେମ କି ଗଜବ କାହାନୀ ଚଳଚ୍ଚିତ୍ରରୁ ଏହି ଗୀତଟି, ପ୍ରେମ କି ନୈୟା।

ତେବେ ଶ୍ରୋତା ବନ୍ଧୁ, ଆପଣ ମଧ୍ୟ ଶୁଣିପାରିବେ ଆପଣଙ୍କ ମନପସନ୍ଦର ଗୀତ କେବଳ 103.4 FM ମାଧ୍ୟମରେ ପ୍ରସାରିତ ହେଉଥିବା ହେଲ୍ଲୋଳ କାର୍ଯ୍ୟକ୍ରମରେ। ସେଥିପାଇଁ ଜଲ୍ଦି ଜଲ୍ଦି ଲେଖି ପଠାନ୍ତୁ ନିଜର ନାମ, ଠିକଣା ଓ ପ୍ରିୟ ଗୀତ ଓ ପଠାଇ ଦିଅନ୍ତୁ SMS ବା ହ୍ୱାଟ୍ସଆପ୍ ମାଧ୍ୟମରେ। ଆମର ଫୋନ୍ ନମ୍ବରଟି ହେଉଛି 9437037892 9437037892। ଏହା ସହିତ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି ସେ ବିଷୟରେ ନିଜର ମୂଲ୍ୟବାନ ମତାମତ ଆମକୁ ଚିଠିଟିଏ ଲେଖି କିମ୍ବା SMS ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ହିଲ୍ଲୋଳ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼୍ 752001। ଏହା ସହିତ ଆଗାମୀ କାର୍ଯ୍ୟକ୍ରମରେ ଆମେ କେଉଁ ବିଷୟରେ ଆଲୋଚନା କରିବା ସେ ବିଷୟରେ ମଧ୍ୟ ଆମକୁ ନିଶ୍ଚୟ ଜଣାଇବେ। ଆକାଶବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ନିଜ ଫୋନ୍ ମାଧ୍ୟମରେ ଲାଇଭ୍ ଶୁଣିବା ପାଇଁ ଡାଉନଲୋଡ୍ କରନ୍ତୁ ନ୍ୟୁଜ୍ ଅନ୍ AIR ଆପ୍। ତେବେ ଶ୍ରୋତା ବନ୍ଧୁ, ଏହି ଖରାଦିନେ ନିଜର ଯତ୍ନ ନେଉଥାନ୍ତୁ ଆଉ ତା ସହିତ ଶୁଣୁଥାନ୍ତୁ 103.4 FM ମାଧ୍ୟମରେ ନିଜ ମନ ପସନ୍ଦର କାର୍ଯ୍ୟକ୍ରମ। ଏବେ ମୋତେ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ରୋଜିତା ଦାସ ରହୁଛି। ନମସ୍କାର, ଜୟ ଜଗନ୍ନାଥ।

0: ଶୁଣୁଥିଲେ ଆପଣମାନେ କାର୍ଯ୍ୟକ୍ରମ ହିଲ୍ଲୋଳ। ଆଜିର ଉପସ୍ଥାପନାରେ ଥିଲେ ରୋଜିତା ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ପ୍ରଚାରିତ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ।
1: ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ

0: ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ, AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।

ଶ୍ରୋତା ବନ୍ଧୁ, କ୍ଷୀର ହେଉଛି ଏକ ସମ୍ପୂର୍ଣ୍ଣ ଖାଦ୍ୟ। ଏଥିରେ କ୍ୟାଲସିୟମ, ପ୍ରୋଟିନ, ଭିଟାମିନ୍ ଡି, ଫସ୍ଫରସ୍ ଏବଂ ଅନ୍ୟାନ୍ୟ ଅନେକ ପୋଷକ ତତ୍ତ୍ୱ ରହିଥାଏ। ଏହା ଆମ ହାଡ଼କୁ, ଦାନ୍ତକୁ ମଜବୁତ କରିବା ସହିତ ଶରୀରର ବୃଦ୍ଧି ଏବଂ ବିକାଶରେ ସାହାଯ୍ୟ କରେ। ଶିଶୁ, ଯୁବକ ଏବଂ ବୃଦ୍ଧ ସମସ୍ତଙ୍କ ପାଇଁ କ୍ଷୀର ଏକ ଉପକାରୀ ଖାଦ୍ୟ। ଆପଣମାନେ ତ ଜାଣନ୍ତି, ଭାରତ ବିଶ୍ୱର ସର୍ବବୃହତ କ୍ଷୀର ଉତ୍ପାଦନକାରୀ ଦେଶ। କ୍ଷୀର ଉତ୍ପାଦନ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ଲକ୍ଷ ଲକ୍ଷ କୃଷକ ଓ ପଶୁପାଳକଙ୍କର ଜୀବନର ଜୀବିକାର ମୁଖ୍ୟ ଆଧାର। ହଁ ଶ୍ରୋତା ବନ୍ଧୁ, ଆଜି ହେଉଛି ବିଶ୍ୱ କ୍ଷୀର ଦିବସ। 2001 ମସିହାରୁ ଜୁନ୍ ମାସ 1 ତାରିଖକୁ

ପ୍ରତିବର୍ଷ ଏହି ଦିନଟିକୁ ବିଶ୍ୱ କ୍ଷୀର ଦିବସ ଭାବରେ ପାଳନ କରାଯାଇଥାଏ। ଆଗଲି ଲାଗିଛ କଥା ଚିତ୍ର ଗୀତ ଶୁଣିବା ସନ୍ତ ଗୀତଟି ଗାଇଛନ୍ତି କୁମାର ସାନୁ, କବିତା କୃଷ୍ଣମୂର୍ତ୍ତି ଦ୍ୱୈତ କଣ୍ଠରେ।

ଶ୍ରୋତା ବନ୍ଧୁ ଏ ଗୀତ ସହିତ ଶେଷ କରିବାକୁ ଯାଉଛୁ ଆଜିର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଶ୍ରୋତା ବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ତେବେ ଶ୍ରୋତା ବନ୍ଧୁ ଆଜି ଆପଣମାନେ ଜାଣିଲେ ଆଜି ଦିନଟି ହେଉଛି ୱାର୍ଲଡ ମିଲ୍କ ଡେ, ତା ସହିତ ଜୁନ୍ 1 ବିଶ୍ୱ ପିତାମାତା ଦିବସ। ସନ୍ତାନଙ୍କର ଜୀବନ ଗଠନରେ ପିତାମାତାଙ୍କର ଅବଦାନକୁ ସମ୍ମାନ ଜଣାଇବା ଏହି ଦିନର ମୂଳ ଉଦ୍ଦେଶ୍ୟ। ଏହି କଥା ସହିତ ଆଜିର କାର୍ଯ୍ୟକ୍ରମକୁ ଶେଷ କରିବା। କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଆପଣଙ୍କୁ କହି ରଖୁଛୁ, ଆପଣଙ୍କ ଅଞ୍ଚଳରେ ହେବାକୁ ଥିବା କୌଣସି ବି ଆନୁଷ୍ଠାନିକ କାର୍ଯ୍ୟକ୍ରମର ସୂଚନା ଯଦି ସାଧାରଣ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁଥାନ୍ତି, ବିନା ଶୁଳ୍କରେ ଯୋଗାଯୋଗ କରିପାରିବେ ଆକାଶବାଣୀ ପୁରୀ ସହିତ 9437037892 ଏହି ନମ୍ବରରେ ଯୋଗାଯୋଗ କରିପାରିବେ। ଏଥିସହିତ ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଉପସ୍ଥାପନାରେ ମୁଁ ଥିଲି ସୁସ୍ମିତା। ଶ୍ରୋତାବନ୍ଧୁ ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ତାମିଲନାଡ଼ୁର ଏଆଇଏଡିଏମ୍କେ ସାଂସଦ ସି ଭି ସନ୍ମୁଗମ୍ ଓ ଓଡ଼ିଶା ସାଂସଦ ଦେବାଶିଷ ସାମନ୍ତରାୟ ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ସେହି ଆସନଗୁଡ଼ିକ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଜିଠାରୁ ଚଳିତ ମାସ 8 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଲାଗି ସମୟ ନିର୍ଦ୍ଧାରିତ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଚଳିତ ମାସ 18 ତାରିଖରେ ଭୋଟ୍ ଗ୍ରହଣ ଓ ସେହିଦିନ ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ। ସର୍ବୋଚ୍ଚ ନ୍ୟାୟାଳୟରେ 5 ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ମୋଟ ବିଚାରପତିଙ୍କ ସଂଖ୍ୟା 37 ବୃଦ୍ଧି ପାଇଛି। କେନ୍ଦ୍ର ଆଇନ ଏବଂ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନ ବିଚାରପତିଙ୍କ ସହ ବିଚାର ବିମର୍ଶ ପରେ ରାଷ୍ଟ୍ରପତି ସୁପ୍ରିମକୋର୍ଟରେ 5 ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି। ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସିଲ୍ ନାଗୁ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୀବ ସଚଦେବା ଏବଂ ଜମ୍ମୁ କାଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରୁଣ ପାଲିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ବରିଷ୍ଠ ଆଇନଜୀବୀ ଭେଙ୍କିଟା ସୁବ୍ରମଣି ମୋହନାଙ୍କୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ମିଳିଛି। ଗତ ମାସରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ବୃଦ୍ଧି ଲାଗି ଅଧ୍ୟାଦେଶ ଜାରି କରିଥିଲେ। ଦେଶର ହୋଟେଲ, ରେସ୍ତୋରାଁ ଏବଂ ଅନ୍ୟାନ୍ୟ ଶିଳ୍ପ ଦ୍ୱାରା ବ୍ୟବହାର କରାଯାଉଥିବା 19 ବିଶିଷ୍ଟ ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ 42 53.50 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଘରୋଇ ଉପଭୋକ୍ତାଙ୍କ ଲାଗି ଉଦ୍ଦିଷ୍ଟ ଏଲ୍ପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ। ଦିଲ୍ଲୀରେ ଏଲ୍ପିଜି ସିଲିଣ୍ଡର ଦାମ୍ ବୃଦ୍ଧି ପରେ ଏହା 3,113.50 ହୋଇଥିବା ବେଳେ ମୁମ୍ବାଇରେ 3,067.50 ବୃଦ୍ଧି ପାଇଛି। କୋଲକାତାରେ ବାଣିଜ୍ୟିକ ସିଲିଣ୍ଡର ଦାମ 53.50 ବୃଦ୍ଧି ପାଇ 3,255.50 ହୋଇଛି। ବିଶ୍ୱସ୍ତରରେ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ପରିସ୍ଥିତି ଯୋଗୁଁ ଏହି ଦର ବୃଦ୍ଧି ଘଟିଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପିଏମ୍ ସ୍ୱନିଧି ଯୋଜନାକୁ ଆଜି 6 ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପିଏମ୍ ସ୍ୱନିଧି ଯୋଜନା ଦେଶର ଅସଂଖ୍ୟ ଉଠା ଦୋକାନୀମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ଅଧୀନରେ ଉଠା ଦୋକାନୀମାନଙ୍କୁ ବନ୍ଧକମୁକ୍ତ ଋଣ ପ୍ରଦାନ କରାଯିବା ଫଳରେ ସେମାନଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତି କରାଯିବା ସହ ନୂଆ ସୁଯୋଗ ସୃଷ୍ଟି କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ସମ୍ମାନ, ବିଶ୍ୱାସ ଏବଂ ସଶକ୍ତିକରଣ ଉପରେ ଆଧାରିତ। ଶ୍ରୀ ମୋଦି ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ସେମାନଙ୍କ ଲକ୍ଷ୍ୟ ଓ ବ୍ୟବସାୟିକ ମନୋବୃତ୍ତି ସଫଳତା ଅର୍ଜନ କରିଛି। ଆମ ସମ୍ବାଦଦାତା ଜଣାଇଛନ୍ତି, 2020 ଏହି ଯୋଜନାର ଶୁଭାରମ୍ଭ ହେବା ପରେ ଏପର୍ଯ୍ୟନ୍ତ 1,12,00,000 ଅଧିକ ଉପଭୋକ୍ତାଙ୍କୁ ଋଣ ପ୍ରଦାନ କରାଯାଇଛି। ପିଏମ୍ ସ୍ୱନିଧି ଯୋଜନାରେ ଉଠା ଦୋକାନୀମାନଙ୍କ ଜୀବନଧାରଣ ମାନ ସହଜ କରିବା ଉଦ୍ଦେଶ୍ୟରେ ଋଣ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ 15,000, 25,000 ଏବଂ 50,000 ଟଙ୍କାର ଋଣ ପ୍ରଦାନ କରାଯାଇଥାଏ। ଭାରତ ଓମାନ ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତି CEPA ଆଜିଠାରୁ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ଭାରତ ଏବଂ ଓମାନ ମଧ୍ୟରେ ଏହି ଚୁକ୍ତି ଅର୍ଥନୈତିକ ଓ ରଣନୈତିକ ସମ୍ପର୍କକୁ ଆହୁରି ଦୃଢ଼ କରିବ। ଏକ ଜାତୀୟ ସମ୍ବାଦପତ୍ରରେ ପ୍ରକାଶିତ ଲେଖାରେ ଶ୍ରୀ ଗୋୟଲ କହିଛନ୍ତି, ଏହି ଚୁକ୍ତି ଦେଶର ଛାତ୍ରଛାତ୍ରୀ, କାରିଗର, ମହିଳା, କୃଷକ, ମତ୍ସ୍ୟଜୀବୀ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ନୂଆ ବଜାର ସୃଷ୍ଟି ତଥା ରପ୍ତାନୀ ଦୃଢ଼ କରିବା ସହ ପୁଞ୍ଜିନିବେଶ ଆକୃଷ୍ଟ କରିବା ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ସହାୟକ ହେବ। ସେ କହିଛନ୍ତି, ଭାରତର ଓମାନ ସହ ଦୃଢ଼ ଅର୍ଥନୈତିକ ଏବଂ ଲୋକସମ୍ପର୍କ ରହିଛି। ଓମାନରେ 7,00,000 ଅଧିକ ଭାରତୀୟ ବସବାସ କରୁଛନ୍ତି। ସେ କହିଛନ୍ତି, ଓମାନରେ ପ୍ରାୟ 6,000 ଭାରତୀୟ ଉଦ୍ୟୋଗ କାର୍ଯ୍ୟ କରୁଥିବା ବେଳେ ପ୍ରତ୍ୟେକ ବର୍ଷ $2 ବିଲିୟନ୍ ଲାଭ ମିଳୁଛି। ଶ୍ରୀ ଗୋୟଲ କହିଛନ୍ତି, ଏହି ଚୁକ୍ତି ଫଳରେ ରପ୍ତାନୀ କରାଯାଉଥିବା ସାମଗ୍ରୀର 99.38% କ୍ଷେତ୍ରକୁ 100% ଶୁଳ୍କମୁକ୍ତ ବଜାର ଉପଲବ୍ଧ ହେବ। ନବଗଠିତ ପଶ୍ଚିମବଙ୍ଗ ସରକାରର ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରାଯାଇଛି। କ୍ୟାବିନେଟ୍ରେ 35 ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। କୋଲକାତାସ୍ଥିତ ଲୋକଭବନରେ ରାଜ୍ୟପାଳ RN ରବି ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରଥମଥର ବିଧାୟକ ହୋଇଥିବା କେତେଜଣ ମନ୍ତ୍ରୀ ପଦ ପାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ରାଜନୈତିକ ନେତା

0: ଉପସ୍ଥିତ ଥିଲେ। ନେପାଳର ଶାସକ ଦଳ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ ରବି ଲାମିଛାନେ ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ଆଜି ପହଞ୍ଚିବେ। ବିଜେପି ଅଧ୍ୟକ୍ଷ ନୀତିନ ନବୀନଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ଲାମିଛାନେ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ସମେତ କେତେକ ଉଚ୍ଚସ୍ତରୀୟ ରାଜନୈତିକ ଓ କୂଟନୈତିକ ବୈଠକରେ ଯୋଗଦେବେ। ଶ୍ରୀ ଲାମିଛାନେ ଭାରତରେ ରହୁଥିବା ନେପାଳୀ ସମ୍ପ୍ରଦାୟଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଲାମିଛାନେ ଅଯୋଧ୍ୟା ଯିବେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ତାଙ୍କ ସହ ସାଂସଦ ବିପିନ କୁମାର ଆଚାର୍ଯ୍ୟ, ଦୀପକ ବୋହରା, ନିକିତା ପାଉଡେଲ ଏବଂ ପ୍ରଦୀପ ଆଚାର୍ଯ୍ୟ ପ୍ରମୁଖ ଭାରତ ଗସ୍ତରେ ଆସୁଛନ୍ତି। ମ୍ୟାମାରରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ 55 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 70ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତ ସନ୍ଧ୍ୟାରେ ନାମ ହକାମ ସହର ଅନ୍ତର୍ଗତ କାଉଙ୍ଗଟପ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। ଖଣିଜ ବିସ୍ଫୋରଣ ପାଇଁ ଗଚ୍ଛିତ ଥିବା ବିସ୍ଫୋରକ ହଠାତ୍ ବିସ୍ଫୋରଣ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି। ହଂକଂରେ ଚାଲିଥିବା 20 ବର୍ଷରୁ କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିଅନ୍ସିପ୍ରେ ଭାରତ 10ଟି ସ୍ୱର୍ଣ୍ଣପଦକ ସହ ମୋଟ 19ଟି ପଦକ ହାସଲ କରିଛି। ଭାରତର ଏହି ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, କ୍ରୀଡ଼ାବିତ୍ମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସେମାନଙ୍କ କ୍ରୀଡ଼ା ପ୍ରତି ଥିବା ଦୃଢ଼ ନିଷ୍ଠା ପ୍ରତିପାଦନ କରୁଛି। ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଗୋଆର ମାର୍ଗାଓସ୍ଥିତ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଗତକାଲି ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ଭାରତୀୟ ଦଳ 3-0 ବାଂଲାଦେଶକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସୁରକ୍ଷା ଏବଂ ଯୋଗାଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ବୃଦ୍ଧି ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ଜାରି। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏବଂ 20 ବର୍ଷରୁ କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିଅନ୍ସିପ୍ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ାବିତ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi and Myanmar President U May Aung Hlaing hold bilateral talks in New Delhi. India-Oman Comprehensive Economic Partnership Agreement comes into force. Gives Indian exporters duty-free market access in Oman to 98% of tariff lines. West Bengal Chief Minister Shubhendu Adhikari expands cabinet with induction of 35 new ministers. Gross GST collection rises to over 1,94,000 crore rupees in May. PM Swanidhi scheme completes 6 years. Prime Minister Narendra Modi says scheme opened new growth opportunities for street vendors. Tensions flare up again in West Asia as US strikes radar and drone control sites in Iran. And India ends impressive campaign at Asian Under 20 Athletics Championships with 19 medals including 10 gold in Hong Kong. Prime Minister Narendra Modi and Myanmar President U May Aung Hlaing held bilateral talks in New Delhi today. The talks aimed to further strengthen the historical and civilizational ties between the two countries. The entire gamut of relations between Myanmar and India, including security and connectivity, came up for discussion during their talks. Our correspondent has the details.
2: The President of Myanmar will meet President Draupadi Murmu today evening at Rashtrapati Bhavan. He is also scheduled to visit to the Light and the Lotus, relics of the Awakened One exhibition at Rai Pithora Cultural Complex in the National Capital. The exhibition is showcasing the sacred Piprihavar relics associated with Lord Buddha along with significant associated antiquities. The official visit of the President of Myanmar to India is expected to further strengthen and deepen the multifaceted relations between the two countries. With Suparna Anupam Mishra, Akashvani News, Delhi.
1: The Myanmar president arrived at Gaya in Bihar on Saturday on a 5-day visit to India. The Myanmar president will also travel to Mumbai tomorrow for business and industry interactions and site visits. The India-Oman Comprehensive Economic Partnership Agreement, CEPA, has come into force today. Commerce and Industry Minister Piyush Goyal said the CEPA will deepen the economic and strategic ties between the two nations. In an article published in a national daily, Mr. Goyal said the Comprehensive Economic Partnership Agreement immediately gives Indian exporters

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜୈବିକ କୃଷିକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କ୍ଷେତ ବଚାଅ ଅଭିଯାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଜେଇଇ ଆଡଭାନ୍ସ 2026ର ଫଳାଫଳ ପ୍ରକାଶ, କୃତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ମହିଳା ଦୁଗ୍ଧ ଚାଷୀଙ୍କୁ ସମ୍ମାନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଦୁଗ୍ଧ ଦିବସ। ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଅ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର

କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି, ଧରିତ୍ରୀ ମାତାର ସୁରକ୍ଷା ପାଇଁ ଚାଷ କାର୍ଯ୍ୟରେ ସନ୍ତୁଳିତ ସାର ପ୍ରୟୋଗ କରିବାକୁ ପଡ଼ିବ। ଚାଷ ଜମିରେ ରାସାୟନିକ ସାରର କମ୍ ବ୍ୟବହାର, ଜୈବିକ କୃଷି ଏବଂ କୃଷକଙ୍କୁ ସମୟୋପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ତାମିଲନାଡୁ ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟସଭା ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଭାବେ ଭାରତର ନିର୍ବାଚନ ଆୟୋଗ ନିଯୁକ୍ତି ପ୍ରଦାନ କରିଛନ୍ତି। ଆସନ୍ତା 8 ତାରିଖକୁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। 11 ତାରିଖ ଦିନ ଅପରାହ୍ନ 3 ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ଧାର୍ଯ୍ୟ କରାଯାଇଛି। 18 ତାରିଖ ପୂର୍ବାହ୍ନ 9 ଅପରାହ୍ନ 4 ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପିଏମ୍ ସ୍ୱନିଧି ଯୋଜନାକୁ ଆଜି 6 ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପିଏମ୍ ସ୍ୱନିଧି ଯୋଜନା ଦେଶର ଅସଂଖ୍ୟ ଉଠା ଦୋକାନୀମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ସମ୍ମାନ, ବିଶ୍ୱାସ ଏବଂ ସଶକ୍ତିକରଣ ଉପରେ ଆଧାରିତ। ଶ୍ରୀ ମୋଦି ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ସେମାନଙ୍କ ଲକ୍ଷ୍ୟ ଓ ବ୍ୟବସାୟିକ ମନୋବୃତ୍ତି ସଫଳତା ଅର୍ଜନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ମାମଲାର ତ୍ୱରିତ ସମାଧାନ ସହ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଭିନ୍ନ ବିଭାଗର ମନ୍ତ୍ରୀ, ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମାସ୍ଥିତ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ 18 ଅଭିଯୋଗର ଶୁଣାଣି କରିଛନ୍ତି। ଏଥିସହିତ 5 ଜିଲ୍ଲା ରେଡ୍କ୍ରସ ପାଣ୍ଠିରୁ 76,000 ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ମୋଟ 169 ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ 20 ସାମୂହିକ ଅଭିଯୋଗର ଶୁଣାଣି କରି ସମାଧାନ କରାଯାଇଥିଲା। ନବରଙ୍ଗପୁରଠାରେ ଆୟୋଜିତ ଶିବିରରେ ମୋଟ 28 ଅଭିଯୋଗର ଶୁଣାଣି କରାଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବରୋଳି ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ 141 ଅଭିଯୋଗର ସମାଧାନ କରାଯାଇଥିଲା। ରାଜ୍ୟରେ ଦୃଢ଼ ଭିତ୍ତିଭୂମିର ବିକାଶ ସରକାରଙ୍କର ପ୍ରାଥମିକତା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ରାଜ୍ୟରେ ନିର୍ମାଣାଧୀନ 50 ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ଅଟକଳରେ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା କରାଯାଇଛି। ସମୟସୀମା ମଧ୍ୟରେ ସମସ୍ତ ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନ୍ସ 2026 ଫଳାଫଳ ଆଜି ପ୍ରକାଶ ପାଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଆଇଆଇଟି ରୁର୍କି ଫଳାଫଳ ଘୋଷଣା କରିଛି। ଚଳିତ ବର୍ଷ 56,880 ଜଣ ପରୀକ୍ଷାର୍ଥୀ ଏଥିରେ ଉତୀର୍ଣ୍ଣ ହୋଇଛନ୍ତି। ଜେଇ ଆଡଭାନ୍ସ ପାଇଁ 1,87,399 ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତକାର୍ଯ୍ୟ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହା ସେମାନଙ୍କ ସଫଳତା, କଠିନ ପରିଶ୍ରମ, ନିଷ୍ଠା ଓ ଅଦମ୍ୟ ଇଚ୍ଛାଶକ୍ତିର ପରିଚୟ। ଦେଶର ଉନ୍ନତିରେ ଛାତ୍ରଛାତ୍ରୀମାନେ ନିଜକୁ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ଦକ୍ଷିଣ ଆଫ୍ରିକା ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ।

ସ୍ୱାସ୍ଥ୍ୟ, ପୁଷ୍ଟିସାର, ଜୀବିକା ଏବଂ ଉନ୍ନତ ଜୀବନଶୈଳୀରେ ଦୁଗ୍ଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। 2001 ପ୍ରତ୍ୟେକ ବର୍ଷ ଜୁନ୍ ପହିଲାରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଦୁଗ୍ଧଚାଷୀଙ୍କୁ ସମ୍ମାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ କହିଛନ୍ତି ବିକଶିତ ଭାରତରେ ବିକଶିତ ଓଡ଼ିଆ ଗଠନ ପାଇଁ 2036 ସୁଦ୍ଧା ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ 2 ଗୁଣରୁ ଉର୍ଦ୍ଧ୍ୱ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଲକ୍ଷ୍ୟ ହାସଲ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଗତ 2 ବର୍ଷ ମଧ୍ୟରେ 4 ଲକ୍ଷରୁ ଉର୍ଦ୍ଧ୍ୱ ଗୋପାଳକଙ୍କୁ 326 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗୋପାଳନକୁ ପ୍ରୋତ୍ସାହିତ କରିବା ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଦିଗରେ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏକ ସୁସ୍ଥ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହେବ। ଯୋଗ ମହୋତ୍ସବ ସମିତି ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ଆଜି ଏ ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅନ୍ତର୍ଜାତୀୟ ଯୋଗ ଦିବସରେ ଉପସ୍ଥିତ ରହିବା ସହ ସମସ୍ତ ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟ ଏବଂ ପଞ୍ଚାୟତ ସମିତି ସ୍ତରରେ ଯୋଗ ଦିବସ ପାଳନ କରାଯିବା ନେଇ ବୈଠକରେ ସ୍ଥିର କରାଯାଇଛି। ଅନ୍ତର୍ଜାତୀୟ ଯୋଗ ଦିବସକୁ ଜନ ଆନ୍ଦୋଳନରେ ପରିଣତ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ଯୋଗ ସହ ଯୋଡ଼ାଯିବା ପାଇଁ ବୈଠକରେ ଆଲୋଚନା ହୋଇଛି। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରନ୍ଦୁର, ଗୁଣପୁର, ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ପ୍ରାୟ 20,000 କୋଟି ଟଙ୍କା ବିନିମୟରେ ନୂତନ କାର୍ଗୋ ଟର୍ମିନାଲ କାର୍ଯ୍ୟକ୍ଷମ ହେବ। ନୂତନ ଡିଭିଜନରେ ପ୍ରାୟ 600ରୁ ଅଧିକ ଅଧିକାରୀ ଓ ରେଳ କର୍ମଚାରୀ କାର୍ଯ୍ୟ କରିବେ। ଅବ୍ୟବହୃତ ମାଲ ପରିବହନ ସମ୍ଭାବନାର ଉପଯୁକ୍ତ ବ୍ୟବହାର ହେବା ସହ କିରଣ୍ଡୁଲ ବଚେଲ ଖଣି କ୍ଷେତ୍ରରୁ ଲୁହାପଥର ପରିବହନ ହେବ। ଏହି ଡିଭିଜନ ପ୍ରାୟ 40 ମିଲିୟନ ଟନ୍ରୁ ଅଧିକ ମାଲ ପରିବହନ କରିବାର କ୍ଷମତା ରଖିଛି ବୋଲି ଜଣାପଡ଼ିଛି। ବରଗଡ଼ ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ 2026 ସମ୍ପର୍କିତ ସଚେତନତା ଅନୁଷ୍ଠିତ ହେଉଛି। ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘରକୁ ଘର ବୁଲି ମତଦାତାଙ୍କୁ ପରିଗଣନା ଫର୍ମକୁ ଉପଯୁକ୍ତ ଭାବେ ପୂରଣ କରିବା ପାଇଁ ମାର୍ଗଦର୍ଶନ ଦେଉଛନ୍ତି। ସମସ୍ତ ପୌରାଞ୍ଚଳରେ ଏଲ୍ଇଡି ସ୍କ୍ରିନ୍ ମାଧ୍ୟମରେ ସଚେତନତାମୂଳକ ଭିଡ଼ିଓ ଓ ବାର୍ତ୍ତା ପ୍ରଦର୍ଶନ ସହିତ କମ୍ୟୁନିଟି ରେଡିଓ କେନ୍ଦ୍ର ମାଧ୍ୟମରେ ଏସ୍ଆଇଆର୍ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଚାଷୀମାନଙ୍କଠାରୁ ମୁଗ, ବିରି, ସୋରିଷ, ଚିନାବାଦାମ ଓ ସୂର୍ଯ୍ୟମୁଖୀ କିଣିବା ପାଇଁ ସମବାୟ ସମିତିରେ ମଣ୍ଡି ଖୋଲାଯାଇଛି। ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଅନୁଯାୟୀ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଶସ୍ୟ ବିକ୍ରି କରିପାରିବେ। ଚଳିତ ବର୍ଷ ଡାଲି ଓ ତେଲ ଜାତୀୟ ଶସ୍ୟ ପାଇଁ 80 ଜଣ ଓ ରବି ଧାନ ବିକ୍ରି ପାଇଁ 82 ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁର ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବ ସମୟରେ ଭିଡ଼ ନିୟନ୍ତ୍ରଣ ପାଇଁ ଛତ୍ରପୁର ପୁଲିସ ପକ୍ଷରୁ ଟ୍ରାଫିକ୍ ନିୟମ ଜାରି କରାଯାଇଛି। ଆର୍ଯ୍ୟପଲ୍ଲୀ, କୋଣମଣା ଓ ବାଟ ଛତ୍ରପୁର ଦେଇ ଆସୁଥିବା ସମସ୍ତ 2-ଚକିଆ ଓ 4-ଚକିଆ ଯାନଗୁଡ଼ିକ ଡିଆର୍ଟିଓ ଛକରୁ ସର୍ଭିସ୍ ରୋଡ୍ ଦେଇ ନୂଆ ବସ୍ଷ୍ଟାଣ୍ଡରେ ପାର୍କିଂ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି। ପାଣିପାଗ, ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲା ରାଇଘରରେ ସର୍ବାଧିକ 37 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 5 ଦିନ ମଧ୍ୟରେ ଦିନର ସର୍ବାଧିକ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ଜୈବିକ କୃଷିକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କ୍ଷେତ ବଚାଅ ଅଭିଯାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଜେଇ ଆଡଭାନ୍ସ 2026 ଫଳାଫଳ ପ୍ରକାଶ, କୃତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ମହିଳା ଦୁଗ୍ଧଚାଷୀଙ୍କୁ ସମ୍ମାନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଦୁଗ୍ଧ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏଁ ଶୁଣିଥିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ ଆକାଶବାଣୀ ପୁରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମର 1291 ଅଧ୍ୟାୟ।

ବର୍ତ୍ତମାନ କହି ରଖୁଛୁ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସନ୍ଧ୍ୟା 6:10 ଶୁଣିବେ ଓଡ଼ିଆ ଭକ୍ତି ଗୀତ ଏବଂ ଦେଶାତ୍ମବୋଧକ ଗୀତ ଶୁଣିପାରିବେ। ସନ୍ଧ୍ୟା 6:15 ଓଡ଼ିଆ ଆଲବମ୍ ଗୀତ ଶୁଣିପାରିବେ। ସନ୍ଧ୍ୟା 6:21 ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ସନ୍ଧ୍ୟା 6:45 ଏବଂ ଆଜିର ପ୍ରସଙ୍ଗ ଶୁଣିପାରିବେ। ସନ୍ଧ୍ୟା 6:55 ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 7:00 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତ।

ଓଡ଼ିଆରେ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6 କ୍ଷମାକରିବେ ସନ୍ଧ୍ୟା 7:15 ଏବଂ ଜିଲ୍ଲା ହାଲଚାଲ ଶୁଣିପାରିବେ ସନ୍ଧ୍ୟା 7:25। ଆଜି ଏଥିରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 7:30 ଶୁଣିବେ କୃଷି ହାଲଚାଲ। ଆଜି ଏଥିରେ ଆଲୋଚନାର ବିଷୟ ରହିଛି ବୈଜ୍ଞାନିକ ପଦ୍ଧତିରେ ଲେମ୍ବୁ ଚାଷ। ଆଲୋଚନା କରିଛନ୍ତି କନିଷ୍ଠ ବୈଜ୍ଞାନିକ ଉଦ୍ୟାନ କୃଷି ବିଭାଗ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଡକ୍ଟର ସସ୍ମିତା ବେହେରା। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ରାତି 8।

ରାତି 8:30 ଶୁଣିପାରିବେ କାର୍ଯ୍ୟକ୍ରମ ହିଲ୍ଲୋଡ଼। କ୍ଷମା କରିବେ, ରାତି 9:30 ଶୁଣିପାରିବେ କାର୍ଯ୍ୟକ୍ରମ ହିଲ୍ଲୋଡ଼। ହିନ୍ଦୀ କଥା ଚିତ୍ର ଗୀତ ଶୁଣିପାରିବେ ରାତି 10:00। 10:30 ଶୁଣିପାରିବେ ଜଗନ୍ନାଥ ଭଜନ। ଶୁଣିଲେ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ କହି ରଖୁଛୁ ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି 6:05 ଶୁଣିପାରିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। ଅନୁଚିନ୍ତା ଶୁଣିପାରିବେ 6:35 ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 6:40 ଶୁଣିପାରିବେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 94ତମ ଅଧ୍ୟାୟ। ଆମର ସ୍ୱାସ୍ଥ୍ୟ ଶୁଣିପାରିବେ 7:10 ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ସକାଳ 7:26 ଶୁଣିପାରିବେ ପୁରୀ ପରିକ୍ରମା, ଲୋକଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ମଧୁମାଳତୀ ଶୁଣିପାରିବେ। ସକାଳ 7:40 ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 7:55 ଶୁଣିବେ ସୁପ୍ରଭାତ ପୁରୀ। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ସକାଳ 8:30। ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିପାରିବେ ଦିନ 10। ଶୁଣିଲେ ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଅଛି ଏବଂ ଧୂଳିଝଡ଼ ସହ ପବନର ବେଗ ଘଣ୍ଟା ପ୍ରତି 40-50 ଡିଗ୍ରୀ ବେଗରେ ପବନ ବହିବା ସହିତ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଅଛି। ଚାଷୀ ଭାଇ ଭଉଣୀଙ୍କ ପାଇଁ ସତର୍କ ସୂଚନା। ଆସନ୍ତା 5 ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ 2-4 ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଅଛି। ମତ୍ସ୍ୟଜୀବୀମାନଙ୍କ ପାଇଁ ଆସନ୍ତା 1 ତାରିଖ ଠାରୁ ଅର୍ଥାତ୍ ଆଜିଠାରୁ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ କୌଣସି ସତର୍କ ସୂଚନା ନାହିଁ। ପାଣିପାଗ ସୂଚନାଟି ଏଇଠି ଶେଷ ହେଲା।

0: ଶୁଣିଲେ ଡକ୍ଟର ଶିବକୁମାର ରଥଙ୍କ ରଚନାରେ ଭକ୍ତିଗୀତଟିକୁ ଗାଇଥିଲେ ସୋନୁ ନିଗମ।
1: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଆକାଶବାଣୀ ପୁରୀ ରଘୁନାଥ ମହାନ୍ତିଙ୍କ ଗୀତ ରଚନାରେ ଶୁଣନ୍ତୁ ଦେଶାତ୍ମବୋଧକ ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି।

0: ଶୁଣିଲେ ଅକ୍ଷୟ କୁମାର ମହାନ୍ତିଙ୍କ କଣ୍ଠରେ ଦେଶାତ୍ମବୋଧ ଗୀତଟିକୁ ରଚନା କରିଥିଲେ ରଘୁନାଥ ମହାନ୍ତି।
1: ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଚଳିତ ବର୍ଷ ଜୁନ୍ 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ 24ତମ ଲୋକମେଳା ଏବଂ 17ତମ କୃଷିମେଳା ଆୟୋଜନ କରୁଛନ୍ତି। ଭାରତର 25ଟି ରାଜ୍ୟର ଲୋକନୃତ୍ୟ ଦଳ ଏବଂ କୃଷି ମତ୍ସ୍ୟ ପଶୁପାଳନ ଉଦ୍ୟାନ ବିଭାଗ ସହିତ ବହୁ ସଂଖ୍ୟାର ସଫଳ ଚାଷୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ଲୋକମେଳା ଏବଂ କୃଷିମେଳା ବୁଲି ଏହାର ଆନନ୍ଦ ନେବାକୁ ଅନୁରୋଧ।
2: କମ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍‌ରେ ବଢିଆ ପସିଲା।
3: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
6: କଣ କହୁନୁ,
5: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
6: ଆଉ ଇଲେକ୍ଟ୍ରି ବିଲ୍,
5: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି PM ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
7: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
0: ଆକାଶବାଣୀ ପୁରୀ, ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM। ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ପ୍ରଥମ ଗୀତଟିକୁ ଗାଇଛନ୍ତି ସୋରିନ୍ ଭଟ୍ଟ ବିଜୟ ମଲ୍ଲଙ୍କ ଗୀତ ରଚନାରୁ।

0: ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ। ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଯୁବଶକ୍ତି। ପରେ ପରେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

0: ମଧ୍ୟ ପ୍ରଦୂଷଣ ହୋଇଥାଏ। ଯେଉଁ ଜଳ ବ୍ୟବହାର କରିବା ଦ୍ୱାରା ସେଠାରେ ବସବାସ କରୁଥିବା ମଣିଷ ଓ ଜୀବଜନ୍ତୁ ଜଟିଳ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥାନ୍ତି। ସେସବୁର ସମାଧାନ ନହେଲେ ଆଗାମୀ ଭବିଷ୍ୟତରେ ବହୁ ମାତ୍ରାରେ କୁପ୍ରଭାବ ଆମ ସମସ୍ତଙ୍କ ଉପରେ ପଡିବା ଥୟ। ସେହି ଜନସଂଖ୍ୟା ବୃଦ୍ଧି ନିମନ୍ତେ ଯାନବାହନ ଚଳାଚଳ ଅଧିକ ଭାବରେ ହେଉଛି। ଲକ୍ଷ ଲକ୍ଷ ଯାନବାହନରୁ ନିର୍ଗତ ଧୂଆଁ ବାୟୁମଣ୍ଡଳରେ ମିଶିବା ଦ୍ୱାରା ପ୍ରଦୂଷଣ ନିମନ୍ତ୍ରଣ କରିବା ଏକ ଚିନ୍ତାର ବିଷୟ ହୋଇଛି। ଯାନବାହନର ବିଭିନ୍ନ କର୍କଶ ଶବ୍ଦ ସବୁ ଜନମାନସକୁ ଅସ୍ଥିର ଓ ବିବ୍ରତ କରିଥାଏ। ବ୍ୟବହୃତ ପୋଡ଼ା ମୋବିଲ ଡିଜେଲ ଗୁଡିକ ଜଳରେ ମିଶି ଦୂଷିତ କରୁଛି। ଠିକ ସେମିତି କାଠ, ଡିଜେଲ, ପେଟ୍ରୋଲ, କୋଇଲା, କିରୋସିନ ଆଦି ଇନ୍ଧନ ଯୋଗୁଁ ସଲଫର ଡାଇଅକ୍ସାଇଡ ଭଳି ବିଷାକ୍ତ ଧୂଆଁ ଓ ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ମିଶିବା ଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ କରିବା ମଧ୍ୟ ସମ୍ଭବ ହୋଇପାରି ନାହିଁ। ଆକାଶ ମାର୍ଗରେ ଉଡୁଥିବା ଅସଂଖ୍ୟ ବ୍ୟୋମଯାନ ମାନଙ୍କରୁ ଯେଉଁ ଉତ୍ତପ୍ତ ବାୟୁ ନିର୍ଗତ ହୋଇଥାଏ ତାହା ମଧ୍ୟ ବାୟୁମଣ୍ଡଳର ଉତ୍ତାପକୁ ବୃଦ୍ଧି କରିଥାଏ। ଆଉ ଗୋଟିଏ ବଡ଼ ସମସ୍ୟା ହେଉଛି ବୈଜ୍ଞାନିକ ପଦ୍ଧତିରେ ପ୍ରଚାର ପ୍ରସାର କରିବା, ବିଭିନ୍ନ ପଦ୍ଧତିରେ ରାସାୟନିକ ସାର, କୀଟନାଶକ, ଔଷଧ, ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା ନିରୀକ୍ଷା ଯୋଗୁଁ ମୃତ୍ତିକା, ଜଳ ଓ ବାୟୁମଣ୍ଡଳ ବାରମ୍ବାର ପ୍ରଦୂଷିତ ହେଉଛି। ବର୍ଷାର ଅନିୟମିତତା, ଜଳସ୍ତର ହ୍ରାସ, ତାପମାତ୍ରା ବୃଦ୍ଧି, ମୃତ୍ତିକାର କ୍ରମଶଃ ଉର୍ବରତା ହ୍ରାସ ପାଇବା ଆଦି ସମସ୍ୟା ଯେତେ ବିଶ୍ୱକୁ ବିପଦ ମୁଖରେ ପକାଇଛି। ଜଙ୍ଗଲ ନଷ୍ଟ ହେଉଥିବାରୁ ବନ୍ୟଜନ୍ତୁ ଗ୍ରାମ ଏବଂ ସହର ମୁହାଁ ହେଉଛନ୍ତି। ଯଦି ଏହିପରି ଭାବରେ ଜନସଂଖ୍ୟା ବୃଦ୍ଧି, ଶିଳ୍ପ ପ୍ରତିଷ୍ଠାନ, ଯାନବାହନ ଚଳାଚଳ, ଜଙ୍ଗଲ କ୍ଷୟ ବଢି ଚାଲୁଥିବ ତାହେଲେ ପ୍ରାକୃତିକ ବିପର୍ଯ୍ୟୟ, ଜଳସ୍ତର ହ୍ରାସ, ଉତ୍ତାପ ବୃଦ୍ଧିରୁ କେହି ରକ୍ଷା କରିପାରିବେ ନାହିଁ। ଦୀର୍ଘ ବର୍ଷ ହେଲାଣି ଯକୃତ, ହୃଦରୋଗ, ଯକ୍ଷ୍ମା, କର୍କଟ ରୋଗ ଭଳି ମାରାତ୍ମକ ରୋଗରେ ପଡି ଅନେକ ଲୋକ ଜୀବନ ହାରୁଛନ୍ତି। ଅନେକ ଅଞ୍ଚଳରେ ବର୍ଷ ବର୍ଷ ଧରି ବର୍ଷାର ଘୋର ଅଭାବ ଦେଖାଦେଇଛି। ଯେଉଁଠି ମାଟି ଫାଟି ଆଁ ହୋଇଯାଇଛି ସେଠାରେ କୌଣସି ପ୍ରାଣୀ ବଞ୍ଚି ରହିବା ସମ୍ଭବ ନୁହେଁ। ଏପରି ହେଲେ ବୈଚିତ୍ରମୟ ପୃଥିବୀକୁ ଧ୍ୱଂସ ମୁଖରୁ ବଞ୍ଚେଇ ରଖି ହେବ କି? ସମଗ୍ର ବିଶ୍ୱ ମରୁଭୂମି ସଦୃଶ ଦୃଶ୍ୟମାନ ହେବ। ବେଳ ଥାଉ ଥାଉ ଏ ବିପଦକୁ ଟାଳି ଦେବା ଭଲ। ପରିବେଶ ସୁରକ୍ଷା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ଆମ ସମସ୍ତଙ୍କର ଦାୟିତ୍ୱ ମୂଳ ଲକ୍ଷ୍ୟ। ଆସନ୍ତା ଜୁନ 5 ତାରିଖରେ ପଡୁଛି ପରିବେଶ ଦିବସ। ତେଣୁ ସେହି ପରିପ୍ରେକ୍ଷୀ ଆଉ ଥରେ କହିବି, ଯୁବପିଢି ମାନଙ୍କୁ ଯେଉଁଭଳି ସେମାନେ ଗାଡି ଚାଳନା କରୁଛନ୍ତି, ଗାଡି ଚାଳନା ନ କରି ଯଦି ସେମାନେ ପଦଚାଳନା କରନ୍ତେ ବା ସାଇକେଲରେ ଯିବା ଆସିବା କରନ୍ତେ ପରିବେଶ ଆଉ ଦୂଷିତ ହୁଅନ୍ତା ନାହିଁ। ତାଙ୍କର ଦାୟିତ୍ୱବୋଧ ସମସ୍ତଙ୍କ ପ୍ରତି ରହିଛି। ସେମାନେ ନିଜେ ଯଦି ସଚେତନ ହେବେ ତାହେଲେ ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ। ପ୍ରଥମତଃ ଜଙ୍ଗଲ ସମ୍ପଦ ସୁରକ୍ଷା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ କରିବା ବାଞ୍ଛନୀୟ। ବହୁଳ ଭାବରେ ବୃକ୍ଷରୋପଣ ହେବା ବିଧେୟ। ଦ୍ୱିତୀୟତଃ ଚତୁର୍ଦିଗରେ ଫୋପାଡୁଥିବା ପର୍ଯ୍ୟାପ୍ତ ବର୍ଜନ ବସ୍ତୁକୁ ଠୁଳ କରି ନଷ୍ଟ କରିବା ଏବଂ ତୃତୀୟତଃ ପ୍ଲାଷ୍ଟିକ ମୁକ୍ତ କରିବା। ତତ୍ସହିତ କଳକାରଖାନାରୁ ନିର୍ଗତ ଧୂଆଁ ଏବଂ ଦୂଷିତ ପାଣିକୁ ଜଳରେ ଓ ବାୟୁମଣ୍ଡଳରେ ମିଶିବାକୁ ନଦେବା ତାହେଲେ ଆମ ଜୀବନ ଶୈଳୀର ପରିବର୍ତ୍ତନ ଘଟିବ। ପ୍ରାକୃତିକ ସୁନ୍ଦରତାକୁ ଆହୁରି ସୁନ୍ଦର କରିବା ମଣିଷମାନଙ୍କର ଧର୍ମ ଓ କର୍ମ ହେବା ଆବଶ୍ୟକ। ପ୍ରତିବର୍ଷ ବାୟୁ ପ୍ରଦୂଷଣ ଏବଂ ଘରୋଇ ବାୟୁ ପ୍ରଦୂଷଣ କୁପ୍ରଭାବରେ ବିଶ୍ୱରେ 70 ଲକ୍ଷ ଲୋକଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଥାଏ ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି। ତେଣୁ ଏସବୁ ଠାରୁ ଦୂରେଇ ରହିବାକୁ ହେଲେ ଆମକୁ ସତର୍କ ରହି ବିଭିନ୍ନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ହୋଇଥାଏ, ଯଥା ବୃକ୍ଷରୋପଣ, ସଫା ସୁତୁରା, ପ୍ରବନ୍ଧ ରଚନା ପ୍ରତିଯୋଗିତା, ବିଭିନ୍ନ ଚିତ୍ରକଳା ପ୍ରଦର୍ଶିତ କରି ପରିବେଶ ସୁରକ୍ଷା ଉପରେ ସ୍ଲୋଗାନ ଦେଇ କର୍ମଶାଳାରେ ଲୋକମାନଙ୍କୁ ବୁଝାଇବା ଇତ୍ୟାଦି। କଥାରେ ଅଛି, ପରିବେଶ ସୁରକ୍ଷା ଆମ ଦାୟିତ୍ୱ, ନହେଲେ ହୋଇବା ଆମେ ବଡ଼ ହନ୍ତ ସନ୍ତ। ଆଗକୁ ବର୍ଷା ଦିନ ଆସିଯାଉଛି, ସବୁଆଡେ ସଫା ସୁତୁରା କରି ପ୍ରତ୍ୟେକ ଲୋକ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ଚେଷ୍ଟା କଲେ ସବୁଦିନ ହଜାର ହଜାର ସଂଖ୍ୟାରେ ଗଛ ଲଗା ହୋଇପାରିବ। ରାସ୍ତାର ଦୁଇ ପାର୍ଶ୍ୱରେ ବିଦ୍ୟାଳୟ ଇତ୍ୟାଦି ଅନୁଷ୍ଠାନ ମାନଙ୍କରେ, ଶିଳ୍ପାଞ୍ଚଳ ମାନଙ୍କରେ ବୃକ୍ଷରୋପଣ ସହିତ ପ୍ଲାଷ୍ଟିକ ଗୁଡିକ ସ୍ୱତନ୍ତ୍ର ସ୍ଥାନକୁ ସ୍ଥାନାନ୍ତରିତ କରାଯାଉ, ଯାହାର ପ୍ରଭାବ ଜୀବଜନ୍ତୁଙ୍କ ଉପରେ ପଡିବ ନାହିଁ। ବୃକ୍ଷ ହିଁ ଆମ ଜୀବନ, ଗଛଟିଏ ବଞ୍ଚିଲେ ଆମେ ବଞ୍ଚିପାରିବା। ପ୍ରକୃତିର ଦାନ ପ୍ରାଣୀ ଜଗତ ପାଇଁ ସବୁଠାରୁ ଶ୍ରେଷ୍ଠ ବରଦାନ। ତେଣୁ ସେ ଦାନକୁ ନଷ୍ଟ ନ କରିବାର ସଂକଳ୍ପ ନେଇ ଆମେ ଆମ ଭବିଷ୍ୟତକୁ ଉଜ୍ଜଳ କରିବା। ଯୁବପିଢି ଏଥିରେ ସାମିଲ ହୋଇ ନିଜେ ମଧ୍ୟ ସଂକଳ୍ପ ନିଅନ୍ତୁ। ବର୍ତ୍ତମାନ ଆମ ଦେଶର ପ୍ରଧାନମନ୍ତ୍ରୀ ଯୋଉ ଆହ୍ୱାନ କରିଛନ୍ତି ମାଙ୍କ ନାମରେ ଗୋଟିଏ ଗଛ ଲଗେଇବା, ସେଥିପାଇଁ ସମସ୍ତେ ଆମେ ସଚେତନ ହୋଇକି ମାଙ୍କ ନାମରେ ଗୋଟିଏ ଲେଖା ଗଛ ଲଗେଇବା, ପରିବେଶକୁ ସୁରକ୍ଷିତ ରଖିବା। ସମସ୍ତେ ମିଶି ଯଦି ସବୁଆଡେ ଗଛ ଗୋଟିଏ ଲଗାନ୍ତି ତାହେଲେ ଆମର ପରିବେଶ ଖୁବ ସୁନ୍ଦର ହେବ ଏବଂ ସବୁ ଜିମା ଭରି ଉଠିବ।
1: ଶୁଣୁଥିଲେ ଆଲୋଚନା, ପରିବେଶ ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଦାୟିତ୍ୱବୋଧ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ସମାଜସେବୀ ସୁଚରିତା ମହାନ୍ତି। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା

0: ସୁନ୍ଦରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: बापा दियो तीन हजार
1: काईकी
0: मोरो पॉकेट मनी
1: अरे एबे मात्र 2000 कैश अछि
0: अरे बापा बुलेट ट्रेन जुगरे सगण चलहु छ डिजिटल पेमेंट चलाओ है नु है हां सीधा यूपीआई रु पेमेंट करो एटा सहज
1: अरे बा मते भी सिखा निजरो 1000 नहीं जा
0: तम मोबाइल दियो
1: नहीं जा
2: भारत करे डिजिटल देय प्रदान
3: सहज अटे प्रतिदिन नेण देण
4: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है
5: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ ପିଏମ୍ ସୂର୍ଯ୍ୟଘର.gov.in
6: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ
7: ଅଂଶୁଘାତର ଲକ୍ଷଣ ଗୁଡ଼ିକ ହେଉଛି ପ୍ରବଳ ଝାଳ ବୋହିବା ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା ପ୍ରବଳ ଶୋଷ ଲାଗିବା ମାଂସପେଶୀ ଟାଣି ହେବା ଅଚେତ ହେବା କିମ୍ବା ବାତ ମାରିବା
6: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡ଼ିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ହାଲୁକା ରଙ୍ଗର ଢିଲା ପୋଷାକ ଛତା ଓ ଜୋତା ବ୍ୟବହାର କରନ୍ତୁ ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ ଅଧିକ ଦୂର ଚାଲନ୍ତୁ ନାହିଁ ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ
7: ଅଂଶୁଘାତର ପ୍ରତିକାର ଗୁଡ଼ିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ ପୋଷାକ ଗୁଡ଼ିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ ରୋଗୀକୁ ପଙ୍ଖା କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ ଅବସ୍ଥାରେ ଉନ୍ନତି ନହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ
6: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ
7: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ।

0: ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି, କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷି କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ କଲା କ୍ଷେତ ବଚାଓ ଅଭିଯାନ। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ବିଗତ 2 ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ କହିଛନ୍ତି, ଆଗକୁ ଭୁବନେଶ୍ୱର ବାହାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହେବ। ଏହାଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ଲୋକମାନଙ୍କର ଖର୍ଚ୍ଚ ଏବଂ ହଇରାଣ ହୋଇ ଭୁବନେଶ୍ୱର ଆସିବାକୁ ପଡ଼ିବ ନାହିଁ। ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚି ସେଠାରେ ଲୋକଙ୍କ ସମସ୍ୟା ଶୁଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ପିଛିଲେ 17 ବାରିଓ ମେ ଇସ୍ ଜନଶୁଣାଣି ପ୍ରକୋଷ୍ଠ ମାଧ୍ୟମ ସେ ସିଧେ ଆକର ଦି ଗଈ 14,651 ଅଭିଯୋଗ ଉସମେ ସେ ହମନେ 14

0: 40 ମିଲିୟନ ଟନ୍ରୁ ଅଧିକ ମାଲ୍ ପରିବହନ କରିବାର କ୍ଷମତା ରଖିଛି ବୋଲି ଜଣାପଡ଼ିଛି। ଭାରତରେ ସବକା ସାଥ୍ ସବକା ବିକାଶ ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ମନ୍ତ୍ର ନେଇ ବିକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରସର ହେଉଛି। ଏହି କାର୍ଯ୍ୟକାଳ ମଧ୍ୟରେ ଗରିବ କୃଷକ ମହିଳା ଏବଂ ଯୁବପିଢ଼ିର ଉନ୍ନତି ନିମନ୍ତେ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷକଙ୍କ କଲ୍ୟାଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଏକ ରିପୋର୍ଟ।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସର୍ବବୃହତ ସଂସ୍କାରମୂଳକ ପଦକ୍ଷେପ ଭାବେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବର୍ଷକୁ 6,000 ଟଙ୍କା ପ୍ରତ୍ୟକ୍ଷ ହସ୍ତାନ୍ତର ବ୍ୟବସ୍ଥାରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି। 9,50,00,000 ଅଧିକ ପରିବାରକୁ 4,28,000 କୋଟିରୁ ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି। 2014-15 ମସିହା ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 26 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯାଇଛି। ଫସଲ ବୀମା ଯୋଜନାରେ 23 କୋଟି କୃଷକ 1,92,000 କୋଟି ଟଙ୍କାର ଲାଭ ପାଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନାରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ 3,000 ଟଙ୍କା ଲେଖାଏଁ ପେନ୍ସନ୍ ପ୍ରଦାନ କରାଯାଇଛି। ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ବିଭିନ୍ନ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ଆକାଶବାଣୀକୁ ପ୍ରତିକ୍ରିୟା ଦେଇ ନବରଙ୍ଗପୁର ଜିଲ୍ଲାର ଚାଷୀ ଜଗଦୀଶ ବିଶୋଇ କହିଛନ୍ତି,
2: ଗତ 12 ବର୍ଷ ମଧ୍ୟରେ କେନ୍ଦ୍ରର ମୋଦି ସରକାର କୃଷି କ୍ଷେତ୍ରରେ ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଦେଶର 10 କୋଟିରୁ ଉର୍ଦ୍ଧ ଚାଷୀଙ୍କୁ ପ୍ରତିବର୍ଷ 6,000 ଟଙ୍କା ଖାତାକୁ ମିଳୁଛି ଏବଂ 3,69,000 କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଛି।
1: ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ମାଲକାନଗିରି ଜିଲ୍ଲାର 10ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରୀଷ୍ମ ଶିବିର ଆଜିଠାରୁ ଆରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଏହି ବିଦ୍ୟାଳୟସ୍ତରୀୟ ଶିକ୍ଷା ଶିବିର 20 ଦିନ ଧରି ଚାଲିବ। ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତ୍ୟେକ ଦିନ ସକାଳ 7:00 to 9:00 ପର୍ଯ୍ୟନ୍ତ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଶିବିରରେ ଶିକ୍ଷାଦାନ କରାଯିବ। ପାଠପଢ଼ାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ମ୍ୟାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆଦିକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକରେ ସଡ଼କ ଯୋଗାଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆଜି 4 ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଟଙ୍କଧର ତ୍ରିପାଠୀ 36 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାରୋହରେ ଶ୍ରୀ ତ୍ରିପାଠୀ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ସହ ଜଳସେଚନ, କୃଷି ଓ ଚାଷୀଙ୍କ ସାମଗ୍ରିକ ବିକାଶକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ସଫଳ ରୂପାୟନ ଲକ୍ଷ୍ୟ ନେଇ ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କ୍ଷେତ୍ରୀୟ ସମୀକ୍ଷା କରିଛନ୍ତି। ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଜିଲ୍ଲାପାଳ ଆଜି ଗସ୍ତରେ ଯାଇ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିବା କାର୍ଯ୍ୟର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲାର ମୋଟ 20,85,779 ଭୋଟରଙ୍କ ମଧ୍ୟରୁ ଆଜି ସୁଦ୍ଧା 1,06,576 ଫର୍ମ ବଣ୍ଟନ କରାଯାଇସାରିଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହେଲା କ୍ଷେତ ବଚାଓ ଅଭିଯାନ। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଜିର ପ୍ରସଙ୍ଗ ବିଶ୍ୱ ଦୁଗ୍ଧ ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବିଶ୍ୱରେ ସବୁଠାରୁ ସ୍ୱାଭାବିକ ଏବଂ ସମ୍ପୂର୍ଣ୍ଣ

ପୋଷକ ତତ୍ତ୍ୱରେ ଭରପୁର ଖାଦ୍ୟ ହେଉଛି ଦୁଗ୍ଧ। ସାମାଜିକ କ୍ଷେତ୍ରରେ ଦୁଗ୍ଧ ଉତ୍ପାଦନ ସ୍ୱାସ୍ଥ୍ୟ ଓ ପୋଷଣ ସହିତ ଜଡ଼ିତ ଥିବାବେଳେ ଗ୍ରାମୀଣ ଅର୍ଥନୈତିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବହୁ ଦୁଗ୍ଧ ଚାଷୀ ଏବଂ ସେମାନଙ୍କ ପରିବାର ଏହି କ୍ଷେତ୍ର ଉପରେ ନିର୍ଭରଶୀଳ ହୋଇଥାନ୍ତି। ଦୁଗ୍ଧ ଚାଷ ଏବଂ ଏହି ସମ୍ପୂର୍ଣ୍ଣ ଖାଦ୍ୟର ଉପକାରିତା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା 2001 ମସିହାରୁ ପ୍ରତିବର୍ଷ ଜୁନ୍ ମାସ ପହିଲାରେ ଏହି ଦିବସ ପାଳିତ ହୋଇଆସୁଛି। ଆମ ଦୈନନ୍ଦିନ ଜୀବନରେ ଦୁଗ୍ଧର ଅପରିହାର୍ଯ୍ୟ ଭୂମିକାକୁ ସମ୍ମାନ ଜଣାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଦୁଗ୍ଧ ଏବଂ ଦୁଗ୍ଧ ଉତ୍ପାଦକୁ ଏକ ସାର୍ବଜନୀନ ଖାଦ୍ୟ ଭାବରେ ସ୍ୱୀକୃତି ପ୍ରଦାନ କରିବା ତଥା ଦୁଗ୍ଧ ଚାଷ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ପୂର୍ବରୁ ବିଭିନ୍ନ ଦେଶରେ ଜୁନ୍ ମାସ ପହିଲାରେ ଜାତୀୟ ଦୁଗ୍ଧ ଦିବସ ପାଳିତ ହେଉଥିଲା। ଏହାକୁ ଆଧାର କରି ଜାତିସଂଘ ଖାଦ୍ୟ କୃଷି ସଂଗଠନ ଜୁନ୍ ପହିଲାକୁ ବିଶ୍ୱ ଦୁଗ୍ଧ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଦୁଗ୍ଧ ଚାଷୀଙ୍କୁ ସମ୍ମାନ। ଦୁଗ୍ଧ ଶିଳ୍ପ କ୍ଷେତ୍ରରେ ଗୋପାଳନଠାରୁ ଆରମ୍ଭ କରି କ୍ଷୀର ସଂଗ୍ରହ ପର୍ଯ୍ୟନ୍ତ ପ୍ରତ୍ୟେକଟି କାର୍ଯ୍ୟରେ ମହିଳାଙ୍କର ଅବଦାନକୁ ସ୍ୱୀକାର କରିବା ଏହି ପ୍ରସଙ୍ଗ ପ୍ରତିପାଦନ କରୁଛି। ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଭାରତ ଏବେ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ପାଲଟିଛି। ଗତବର୍ଷ ହୋଇଥିବା ଆକଳନ ଅନୁଯାୟୀ ବିଶ୍ୱର 25% ଦୁଗ୍ଧ ଭାରତରେ ଉତ୍ପାଦିତ ହେଉଛି। ପ୍ରତିବର୍ଷ ବିଶ୍ୱସ୍ତରରେ 2% କ୍ଷୀର ଉତ୍ପାଦନ ବୃଦ୍ଧି ପାଉଥିବା ବେଳେ ଗତ 10 ବର୍ଷ ମଧ୍ୟରେ ପ୍ରତି ବ୍ୟକ୍ତିଙ୍କ ପାଇଁ କ୍ଷୀର ଉପଲବ୍ଧତା ମଧ୍ୟ ବୃଦ୍ଧି ପାଇଛି। ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ ସ୍ୱାଧୀନତା ସମୟରେ ଭାରତ ଅଭାବୀ ଦୁଗ୍ଧ ଉତ୍ପାଦନର ସମ୍ମୁଖୀନ ହୋଇଥିଲା। ବାର୍ଷିକ ଦୁଗ୍ଧ ଉତ୍ପାଦନ 21 ନିୟୁତ ଟନ୍କୁ ହ୍ରାସ ପାଇଥିଲା। 1965 ମସିହାରେ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଗଠନ ପରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଥିଲା। ଶ୍ୱେତ ବିପ୍ଳବର ଜନକ ଭାବରେ ପରିଚିତ ଡକ୍ଟର ଭର୍ଗିସ୍ କୁରିଏନ୍ ଏହାର ନେତୃତ୍ୱ ନେଇଥିଲେ। ଏହାପରେ 1970ରୁ 1996 ପର୍ଯ୍ୟନ୍ତ ବିଶ୍ୱର ସର୍ବବୃହତ ଗ୍ରାମୀଣ କାର୍ଯ୍ୟକ୍ରମ ଦେଶରେ ଅପରେସନ୍ ଫ୍ଲଡ୍ ନାମରେ କାର୍ଯ୍ୟକାରୀ ହୋଇଥିଲା, ଯାହାକି ଦୁଗ୍ଧ ଉତ୍ପାଦନ ଓ ପରିଚାଳନା କ୍ଷେତ୍ରକୁ ଅଧିକ ବ୍ୟାପକ କରିଥିଲା। ଗତ ଦଶନ୍ଧି ମଧ୍ୟରେ ଭାରତରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। 2014-15ରୁ 2023-24 ମଧ୍ୟରେ କ୍ଷୀର ଉତ୍ପାଦନ 146.3 ନିୟୁତ ଟନ୍ରୁ ବୃଦ୍ଧି ପାଇ 239.2 ନିୟୁତ ଟନ୍ରେ ପହଞ୍ଚିଛି। ଏ କ୍ଷେତ୍ରରେ 63.56% ବୃଦ୍ଧି ଘଟିଛି। ଭାରତର ବିଶାଳ ଜନସଂଖ୍ୟାର ପୁଷ୍ଟିକର ଆବଶ୍ୟକତାକୁ ପୂରଣ କରିବା ସହିତ ଅର୍ଥନୈତିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିପାରିଛି। ଗତ 2014 ମସିହାରୁ କାର୍ଯ୍ୟକାରୀ ହୋଇଥିବା ରାଷ୍ଟ୍ରୀୟ ଗୋକୁଳ ମିଶନ ଗୋ ସୁରକ୍ଷାର ବିକାଶ ଏବଂ ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଏହି ମିଶନ ଅଧୀନରେ ଦେଶବ୍ୟାପୀ କୃତ୍ରିମ ଗର୍ଭଧାରଣ କାର୍ଯ୍ୟକ୍ରମ ମାଧ୍ୟମରେ 605ଜିଲ୍ଲାରେ ଚାଷୀଙ୍କ ପାଖରେ ଏହି ସୁବିଧା ଯୋଗାଇ ଦିଆଯାଉଛି। ସେହିଭଳି 2014 ଫେବୃଆରୀ ମାସର ଆରମ୍ଭରେ ହୋଇଥିବା ଜାତୀୟ ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ ଦେଶବ୍ୟାପୀ ଦୁଗ୍ଧ କ୍ଷେତ୍ରକୁ ଅଧିକ ବ୍ୟାପକ କରିଛି। ପ୍ରାଣୀଧନ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଦେଶରେ ପଶୁଧନକୁ ସୁରକ୍ଷିତ ରଖିବାରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ପ୍ରାଣୀଧନ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ ଦେଶରେ କାର୍ଯ୍ୟକ୍ଷମ ଥିବା ପଶୁ ଡାକ୍ତରଖାନା ଔଷଧାଳୟର ବିକାଶ ଏବଂ ଭ୍ରାମ୍ୟମାଣ ପ୍ରାଣୀଧନ ୟୁନିଟ୍ ପ୍ରତିଷ୍ଠା କାର୍ଯ୍ୟକାରୀ ହୋଇଛି। ଏହାଦ୍ୱାରା ଦୁଗ୍ଧ ଉତ୍ପାଦନ ସମିତିଗୁଡ଼ିକ ଅଧିକ ସୁଦୃଢ଼ ହୋଇପାରିଛି। ଡାଏରୀ ପ୍ରକ୍ରିୟାକରଣ ଏବଂ ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ ସରକାର ଦୁଗ୍ଧ ସମବାୟ ସମିତିଗୁଡ଼ିକୁ ସ୍ୱଳ୍ପ ସୁଧରେ ଋଣ ପ୍ରଦାନ କରୁଛନ୍ତି। ଏହାଦ୍ୱାରା ବୃହତ୍ ସ୍ୱୟଂଚାଳିତ ଦୁଗ୍ଧ ପ୍ଲାଣ୍ଟ ସ୍ଥାପନ ସହିତ କ୍ଷୀର ପାଉଡର, ଛେନା, ପନିର ଏବଂ ଘିଅ ଭଳି ମୂଲ୍ୟଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ପାଇପାରିଛି। ଓଡ଼ିଶାରେ ମଧ୍ୟ ରାଜ୍ୟ ସରକାର ଦୁଗ୍ଧ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଦୁଗ୍ଧ ଅଭାବୀ ଦେଶରୁ ବିଶ୍ୱର ସର୍ବବୃହତ୍ ଉତ୍ପାଦନକାରୀ ଦେଶରେ ପହଞ୍ଚିବା ପର୍ଯ୍ୟନ୍ତ ଭାରତର ଯାତ୍ରା ଏ କ୍ଷେତ୍ରରେ ନିରନ୍ତରତା, ଦୃଷ୍ଟିକୋଣ ଆଧାରିତ ଏବଂ ସାମୂହିକ ପ୍ରୟାସର କାହାଣୀକୁ ପ୍ରତିପାଦନ କରୁଛି।

0: ଶୁଣିଲେ ଯୁବଶକ୍ତି ପରେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।

ଖାସ୍ ତୁମରି ପାଇଁ ଏହି କଥାଚିତ୍ର ଗୀତଟିକୁ ଶୁଣନ୍ତୁ। ଗୌତମ ଗିରି ଏବଂ ପମିଙ୍କ କଣ୍ଠରେ, ଗୀତ ରଚନା ପଞ୍ଚାନନ ନାୟକ ଏବଂ ସଙ୍ଗୀତ ସଂଯୋଜନା ବିଦ୍ୟୁତ।

0: ଶୁଣିଲେ କେତୋଟି ଓଡ଼ିଆ କଥା ଚିତ୍ରଗୀତ ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ପରେ ପରେ ଜିଲ୍ଲା ହାଲଚାଲ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତ ଓ ମିଆଁମାର ମଧ୍ୟରେ ଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶର ସମ୍ମତି, ଏକ ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଜାୟ ରଖିବା ଦିଗରେ ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ଭାରତ ଓ ଅଷ୍ଟ୍ରେଲିଆ, ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଚାଷଜମିକୁ ସୁରକ୍ଷିତ ରଖିବା ସହିତ ଚାଷ କାର୍ଯ୍ୟରେ ଅତ୍ୟାଧୁନିକ ପଦ୍ଧତି ଆପଣେଇବା ଉଦ୍ଦେଶ୍ୟରେ ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେଲା କ୍ଷେତ ବଚାଓ ଅଭିଯାନ, ଏବଂ ଜେଇ ଆଡଭାନ୍ସ 2026 ପରୀକ୍ଷା ଫଳ ପ୍ରକାଶ ପାଇଲା ଆଜି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ ହ୍ଲାଇଙ୍କ ମଧ୍ୟରେ

ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ଓ ମିଆଁମାର ମଧ୍ୟରେ ବହୁଦିନରୁ ରହିଆସିଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି। ବିଶେଷକରି ବାଣିଜ୍ୟ ଅର୍ଥନୀତି ସମ୍ପର୍କ ପ୍ରତିରକ୍ଷା ଓ ସୁରକ୍ଷା ସୀମା ପରିଚାଳନା ସାଂସ୍କୃତିକ ଆଦାନ ପ୍ରଦାନ ଏବଂ ଆଞ୍ଚଳିକ ସ୍ଥିତି ଭଳି ଦ୍ୱିପକ୍ଷୀୟ ପ୍ରସଙ୍ଗ ସମେତ ଦୁଇ ଦେଶ ମଧ୍ୟରେ ସାମଗ୍ରିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ମତ ବିନିମୟ ହୋଇଛି। ଦୁଇ ନେତା ମଧ୍ୟରେ ହୋଇଥିବା ବୈଠକ ସମ୍ପର୍କରେ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପୁଞ୍ଜିନିବେଶ ସ୍ୱାସ୍ଥ୍ୟ ଶିକ୍ଷା ଓ ଶକ୍ତି ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଦିଗରେ ଉଭୟ ପକ୍ଷ ଆଗ୍ରହ ପ୍ରକାଶ କରିଛନ୍ତି। ଏହାଛଡ଼ା କାଲାଦାନ ବହୁମୁଖୀ ମୋଡାଲ୍ ଟ୍ରାନ୍ଜିଟ୍ ଗମନାଗମନ ପ୍ରକଳ୍ପକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ସହିତ ଦୁଇ ଦେଶ ମଧ୍ୟରେ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ଉପରେ ଏହି ବୈଠକରେ ସମ୍ମତି ପ୍ରକାଶ ପାଇଛି। ଶ୍ରୀ ମିଶ୍ରୀ କହିଛନ୍ତି, ମିଆଁମାରର ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବା ଲାଗି ଭାରତ ନିଜର ସମର୍ଥନ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଦିଗରେ ମିଆଁମାରର ଭୂମିକୁ ବ୍ୟବହାର କରିବା ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ରାଷ୍ଟ୍ରପତି ଲାଇଙ୍ଗ୍ ପ୍ରତିଶ୍ରୁତି ଦେଇଛନ୍ତି। ମିଆଁମାର ସହିତ ଭାରତ 1643 କିଲୋମିଟର ସୀମା ଅଞ୍ଚଳ ଲାଗି ରହିଛି ବୋଲି ବୈଦେଶିକ ସଚିବ କହିଛନ୍ତି। ଭାରତର ପଡ଼ୋଶୀ ପ୍ରଥମ ଆକ୍ଟ ଇଷ୍ଟ ଏବଂ ମହାସାଗର ଓ ଭାରତ ପ୍ରଶାନ୍ତ ମହାସାଗର ନୀତି ଅନୁଯାୟୀ ନୂଆଦିଲ୍ଲୀ ଆବଶ୍ୟକ ପଦକ୍ଷେପ ନେଉଛି। ବର୍ତ୍ତମାନ ଭାରତ ଓ ମିଆଁମାର ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $2 ବିଲିୟନ୍ରୁ ଉର୍ଦ୍ଧ୍ୱ ରହିଥିବା ଶ୍ରୀ ମିଶ୍ରୀ ସୂଚନା ଦେଇଛନ୍ତି। ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଦୁଇ ଦେଶର ସରକାର ଯୋଗାଯୋଗରେ ରହିବା ଲାଗି ସମ୍ମତି ପ୍ରଦାନ କରିଛନ୍ତି ବୋଲି ବୈଦେଶିକ ସଚିବ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ରାଷ୍ଟ୍ରପତି ଭବନଠାରେ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ୍ ଲାଇଙ୍ଗ୍ଙ୍କୁ ସ୍ୱାଗତ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ଭାରତ ମିଆଁମାର ମଧ୍ୟରେ ଥିବା ଅନନ୍ୟ ସମ୍ପର୍କ ତଥା ଶତାବ୍ଦୀ ଧରି ରହିଆସିଥିବା ଜନସମ୍ପର୍କ ଏବଂ ବୌଦ୍ଧ ଐତିହ୍ୟ ଉପରେ ସେମାନଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ମିଆଁମାରକୁ ଭାରତ ଲାଗି ଦକ୍ଷିଣ ପୂର୍ବ ଏସିଆର ପ୍ରବେଶ ପଥ ଭାବେ ଅଭିହିତ କରିବା ସହିତ ସେଠାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଭାରତର ସମର୍ଥନ ଜାରି ରହିବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଏକ ମୁକ୍ତ ଅବାଧ ଶାନ୍ତ ସ୍ଥିର ତଥା ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଜାୟ ରଖିବା ଦିଗରେ ଆଞ୍ଚଳିକ ଭାଗିଦାରୀଙ୍କ ସହିତ ସହଯୋଗ ବୃଦ୍ଧି କରିବା ଦିଗରେ ଭାରତ ଅଷ୍ଟ୍ରେଲିଆ ସହମତ ହୋଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ତଥା ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାଲ୍ସ ସହଧ୍ୟକ୍ଷତା କରିଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ଜାହାଜ ଚଳାଚଳରେ ସ୍ୱାଧୀନତା ଏବଂ ବାଧାହୀନ ବାଣିଜ୍ୟ କାରବାର ଜାରି ରଖିବା ସହିତ ଆନ୍ତର୍ଜାତିକ ନିୟମ ଅନୁଯାୟୀ ମହାସାଗରର ବ୍ୟବହାର କରିବା ଉପରେ ଦୁଇ ଦେଶ ଗୁରୁତ୍ୱାରୋପ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଦ୍ୱିପକ୍ଷୀୟ ସମ୍ପର୍କରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ଉଭୟ ନେତା ସ୍ୱାଗତ କରିଛନ୍ତି। ସେହିଭଳି ଗତବର୍ଷ ଅକ୍ଟୋବର ମାସରେ ଅନୁଷ୍ଠିତ ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଛି ବୋଲି ମତ ପ୍ରକାଶ ପାଇଛି। ମନ୍ତ୍ରଣାଳୟ କହିଛି, ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ସମ୍ପର୍କିତ ଯୁଗ୍ମ ଘୋଷଣାନାମାକୁ ଅଧିକ ସଶକ୍ତ ତଥା ନବୀକରଣ କରିବା ଦିଗରେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ବାସ୍ତବ ରୂପ ଦେବା ଦିଗରେ ଅଗ୍ରଗତି ହୋଇଛି ବୋଲି ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଏହାଛଡ଼ା ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଯୁଗ୍ମ ସାମୁଦ୍ରିକ ସୁରକ୍ଷା ସହଯୋଗ ରୋଡ୍ମ୍ୟାପ୍କୁ ଚୂଡ଼ାନ୍ତ କରିବା ଦିଗରେ ଉଭୟ ପକ୍ଷ ଆଜି ମତ ବିନିମୟ କରିଛନ୍ତି। ସେହିଭଳି ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଅଷ୍ଟ୍ରେଲିଆ ସାମୁଦ୍ରିକ ସୀମା କମାଣ୍ଡ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା କେବଳ ଏକ ବାଣିଜ୍ୟ ରାଜିନାମା ନୁହେଁ, ବରଂ ଏହା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି। ଆଜି ନୂଆଦିଲ୍ଲୀଠାରେ ଏହି ଚୁକ୍ତିନାମା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏହା କହିଛନ୍ତି। ସେ କହିଛନ୍ତି, 6 ମାସ ପୂର୍ବରୁ ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତିନାମା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଏହି ସମନ୍ୱିତ ଚୁକ୍ତିନାମା ଓମାନ ଓ ଭାରତ ମଧ୍ୟରେ ସମ୍ପର୍କକୁ ଅଧିକ ଗତିଶୀଳ କରିବ। ଏହାଦ୍ୱାରା ଭାରତର ଶ୍ରମ ବ୍ୟବସ୍ଥା, ଏମ୍ଏସ୍ଏମ୍ଇ ତଥା ବୟନଶିଳ୍ପ, କ୍ରୀଡ଼ା ପୋଷାକ, କୃଷିଜାତ ଉତ୍ପାଦ, ଔଷଧ ଓ ମେଡିକାଲ ଯନ୍ତ୍ରପାତି, ଚମଡ଼ା, ଅଟୋମୋବାଇଲ୍ ଏବଂ ସାମୁଦ୍ରିକ ଉତ୍ପାଦକୁ ପ୍ରୋତ୍ସାହନ ମିଳିବ। ଏହି ସନ୍ତୁଳିତ

0: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ସେ ଧାନ ସଂଗ୍ରହ ସମୟରେ ଚାଷୀଙ୍କୁ ଉତ୍ତମ ସେବା ପ୍ରଦାନ ଏବଂ ନୋଡାଲ ଅଧିକାରୀଙ୍କ ଉପସ୍ଥିତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଗାଣ ବିଭାଗରେ ଦୁର୍ନୀତିକୁ କୌଣସି ପରିସ୍ଥିତିରେ ସହ୍ୟ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଧାରରେ ହିତାଧିକାରୀମାନେ ଅତିରିକ୍ତ 5 କିଲୋଗ୍ରାମ ଚାଉଳ ପାଇବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।
1: ଭଲ ଖରିଫ ଋତୁରେ ଭଲ ପ୍ରୋକ୍ୟୁରମେଣ୍ଟ କରିଛନ୍ତି। 98% ପ୍ରୋକ୍ୟୁରମେଣ୍ଟ ହେଇଛି ଏବଂ 91% ଚାଷୀ ଏଠି ଧାନ ବିକିଛନ୍ତି ଏବଂ ରବିରେ ମଧ୍ୟ ଷ୍ଟାର୍ଟ ହେଇଗଲାଣି। ଯାଜପୁର ଜିଲ୍ଲାରେ କୌଣସି ପ୍ରକାର ଅସୁବିଧା ହବ ନାହିଁ, ଠିକ ଭାବରେ ପ୍ରୋକ୍ୟୁରମେଣ୍ଟ ହବ। ଯାହା ଟାର୍ଗେଟ ତାଙ୍କର ଦରକାର ଆମେ ଦେବୁ। ଯାହା ଅସୁବିଧା ଥିଲା ଗୋଦାମ ଫୋଦାମର ଅସୁବିଧା, ଗୋଦାମ ଯେଉଁଠି ଆବଶ୍ୟକ ଅଛି ମଧ୍ୟ ସେଟା ବ୍ୟବସ୍ଥା କରାଯିବ।
0: ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା SIR ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ 1,639 ଜଣ BLO ଓ 164 ଜଣ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ମେ ମାସ 30 ତାରିଖରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ BLO ମାନେ ଘରକୁ ଘର ବୁଲି ମତଦାତାଙ୍କଠାରୁ ତଥ୍ୟ ସଂଗ୍ରହ କରିବେ। ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି, ଯୋଗ୍ୟ ମତଦାତାଙ୍କ ନାମ ସାମିଲ ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବାଦ ଦେଇ ଭୋଟର ତାଲିକାକୁ ଅଧିକ ସଠିକ୍, ନିର୍ଭୁଲ ଏବଂ ପାରଦର୍ଶୀ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। SIR ସମ୍ପର୍କିତ ଅଧିକ ସୂଚନା ପାଇଁ ଜନସାଧାରଣ 1950 ଟୋଲ୍ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।
2: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆମ ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅନାଧିକୃତ ପ୍ରବାସୀ ମୃତ ବ୍ୟକ୍ତି କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ହଟାଇବା। ଚଳିତ ବର୍ଷ May 30 ତାରିଖରୁ June 28 ଯାଏ ବୁଥ୍ ଲେବୁଲ ଅଫିସର ମାନେ ଘରକୁ ଘର ପରିଦର୍ଶନ କରିବେ। BLO ଆପଣଙ୍କୁ 2 ଏନୋମୁଲେସନ ଫର୍ମ ବା ପରିଗଣନା ଫର୍ମ ଦେବେ। ଆପଣଙ୍କୁ ଫର୍ମ ପୂରଣ କରିବାରେ ବୁଥ୍ ଲେବୁଲ ଅଫିସର ମାନେ ସାହାଯ୍ୟ ମଧ୍ୟ କରିବେ। 2 ଫର୍ମ ପୂରଣ ହୋଇସାରିବା ପରେ BLO ଆପଣଙ୍କ ଠାରୁ ଗୋଟିଏ ଫର୍ମ ସଂଗ୍ରହ କରିବେ ଏବଂ ଆର ଫର୍ମରେ ଦସ୍ତଖତ ସହ ପ୍ରାପ୍ତି ସ୍ୱୀକାର କରି ଆପଣଙ୍କୁ ଦେବେ। ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ କାର୍ଯ୍ୟରେ 1639 ଜଣ BLO ଓ 164 ଜଣ BLO ସୁପରଭାଇଜର ନିୟୋଜିତ ହୋଇଛନ୍ତି। ଏହାପରେ 5 July 2026 ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଯଦି ସେଥିରେ କାହାର ଆପତ୍ତି ଥାଏ ତେବେ 5 July 2026 4 August 2026 ଭିତରେ ଦାବି କିମ୍ବା ଆପତ୍ତି ଦାଖଲ କରିପାରିବେ। 5 July 2026 2 September 2026 ମଧ୍ୟରେ ଆପତ୍ତିର ସମାଧାନ କରାଯିବ। ଏହାପରେ 6 September 2026 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବ।
0: ଜିଲ୍ଲାର ଅନୁସୂଚିତ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଜନଭାଗିଦାରୀ ଅଭିଯାନ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। May 18-25 ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ସୁକିନ୍ଦା, ଦାନଗଦୀ, କୋରେଇ, ଧର୍ମଶାଳା ଓ ବଡ଼ଚଣା ବ୍ଲକର ଜନଜାତି ଅଞ୍ଚଳଗୁଡ଼ିକରେ ସାଚୁରେସନ କ୍ୟାମ୍ପ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ବେଲହାରୀ ଗ୍ରାମର ସ୍ୱର୍ଗତ ବାବୁଲି ଜାମୁଦାଙ୍କ ପରିବାର ପକ୍ଷରୁ ଅଙ୍ଗଦାନ କରାଯାଇ ମାନବତାର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରାଯାଇଛି। ମସ୍ତିଷ୍କ ମୃତ୍ୟୁ ପରେ ତାଙ୍କର ଅଙ୍ଗଦାନ ସମାଜକୁ ସହାନୁଭୂତି ଓ ପରୋପକାରର ବାର୍ତ୍ତା ଦେଇଛି। ତାଙ୍କର ଏହି ମହତ୍ କାର୍ଯ୍ୟକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ସ୍ୱପନ କୁମାର ନନ୍ଦ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଯାଜପୁର ଜିଲ୍ଲାର ବ୍ୟାସନଗରସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡିୟମକୁ ଆଧୁନିକ ରୂପ ଦେବା ପାଇଁ ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ରାଜ୍ୟ କ୍ରୀଡ଼ା ଓ ଯୁବ କଲ୍ୟାଣ, ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ କୋରେଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଆକାଶ ଦାସ ନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରାୟ 35 ଲକ୍ଷ ଟଙ୍କା ବ୍ୟୟରେ ଷ୍ଟାଡିୟମକୁ ଏକ ମଡେଲ କ୍ରୀଡ଼ା କେନ୍ଦ୍ରରେ ପରିଣତ କରାଯିବ ବୋଲି ସୂଚନା ମିଳିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ।
3: ଶୁଣିଲେ ଓଡ଼ିଆରେ ସମ୍ବାଦ ପରେ ପରେ ଜିଲ୍ଲା ହାଲଚାଲ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।
4: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
5: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
5: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଅଂଶୁଘାତ ହେଲେ ପଶୁ ପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
5: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର

0: ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 155333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
3: ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ହାଲଚାଲ। ଉପସ୍ଥାପନା କରିଛନ୍ତି ସୀତାମଣି ଦେବୀ ଏବଂ ବିଭୂତିଭୂଷଣ ମିଶ୍ର, ପ୍ରଯୋଜନା ଦିଲୀପ କୁମାର ନାୟକ।
4: ଓହୋ, ଆଜି କି ଖରା କି ଗରମ, ମଣିଷ ଜମା ତ ରହି ହଉନି ଆଉ। ସହଜେ ପୁଣି ହେଇଛି, ମଝିରେ ମଝିରେ ଯୋଉ ଲାଇନ ଟି କଟି ଯାଉଛି, ବନ୍ଦ ହେଇଯାଉଛି ଫ୍ୟାନ, ଆଉ ସମ୍ଭାଳି ହଉନି। ଯା ହଉ, କୌଣସି ପ୍ରକାର ଯାଇ ଗଛ ତଳେ ବସିଲି ବାଡ଼ିଆଡ଼େ। ଏବେ ଯେମିତି ସମୟ ହେଲା କୋଠଘର ସମୟ, ମୁଁ ଆସି ପହଞ୍ଚିଲେ ମୁଁ କହିଲି ଦେଖେ କିଏ କୁଆଡୁ ଆସିଛନ୍ତି ନା ନାହିଁ, କେହି ତ କାହିଁ ଦେଖାଯାଉ ନାହାନ୍ତି। ହଉ, କେତେବେଳକୁ ଆସୁଛନ୍ତି, ଆସନ୍ତୁ।
5: ଆସିବି କଣ ମ, ଆସି ଗଲି ନା ଆଉ।
4: ଭଜନୀ
5: ଆଜ୍ଞା ନମସ୍କାର। ହଉଛି
4: ନମସ୍କାର ନମସ୍କାର। ତମ ଆଡେ ଖରା ହଉଛି ନା ନାହିଁ?
5: ଖରା କଥା କାହିଁ ପଚାରୁଛ ଅପା? ଇଏ ଯୋଉ ଖରା ହଉଛି ନା, କୁହନି କୁହନି ମୁଣ୍ଡ ଖରାପ ଗରମ ହଉଛି ଯେ କଣ କରିବା। ଆମେ ତ ଚାଷୀବାସୀ ଲୋକ, ସେ ଗରମ ହଉ ଶୀତ ହଉ ବର୍ଷା ହଉ ଯାହା ବି ହଉ, ଆମକୁ ତ ସହିବାକୁ ପଡିବ, ବିଲ ବାଡ଼ିରେ ଖଟିବାକୁ ପଡିବ।
4: ହେଲେ ଟାଣ ଖରାରେ ଯାଇ କୌଣସି କାମ କରିବୁନୁ
5: ମଲା, ସେ କଥା କହିବାକୁ ଅଛି। ମୁଁ ପରା ସକାଳୁ ପଳଉଛି କାମ କରିବାକୁ, ଠିକ 8 ବାଜିଲେ ଘରକୁ ପଳି ଯାଉଛି, ପୁଣି ସନ୍ଧ୍ୟାବେଳେ 4 ବାଜିଲେ ବାହାରୁଛି, 6 ବେଳକୁ ଘରେ ପହଞ୍ଚୁଛି। ଯେ କଣ କରିବା ବାପା, ଇଏ ତ କୋଠଘର ଟାଇମ ହେଇଗଲେ, ନ ଆଇଲେ ମନ ବୁଝୁନି, ପଳି ଆଇଲି ଟିକେ ଆଉ।
4: ହଁ ହଁ, ଆସିଲୁ, ବହୁତ ଭଲ କଲୁ। କିନ୍ତୁ କଥା ହଉଛି, ଖରା ସମୟରେ ଆମେ ସମସ୍ତେ ଆମର କାର୍ଯ୍ୟକ୍ରମ ମାଧ୍ୟମରେ କହିବା, କେହି ହେଲେ ଆମେ ଖରାରେ ବାହାରକୁ ଯିବା ନାହିଁ। ଏ ଟାଣ ଖରାରେ ନିଜକୁ ବଞ୍ଚେଇବା ପାଇଁ ସବୁବେଳେ ଆମେ ଘର ଭିତରେ ରହିବା, ଆଉ ଯଦି ନିହାତି ଦରକାର ପଡେ ତାହେଲେ ଓଦା ଗାମୁଛା, ପାଣି ବୋତଲଟିଏ ନବା, ଆଉ ଜୋତା ହଳେ ପିନ୍ଧିବା। ହଁ, ଯିବା ପୂର୍ବରୁ ଯଥେଷ୍ଟ ପରିମାଣର ପାଣି ପିଇକିରି ଯିବା। ଆଉ ଆମର ଯୋଉ ଛୋଟ ପିଲା, ବୟସ୍କ ଲୋକ, ଗର୍ଭବତୀ ମହିଳା, ଆଙ୍କ ପାଇଁ ଏ ଖରା ସମୟରେ ଟିକେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡିବ।
5: ଏକଦମ ଠିକ କଥା ବାପା, ବର୍ତ୍ତମାନ ଯାହା ଖରା ହଉଛି, ସେଥିପ୍ରତି ଆମେ ଟିକେ ସଚେତନ ହବା, ନିଜକୁ ସୁରକ୍ଷିତ ରଖିବା।
4: ହଁ, ଠିକ କଥାଟି କହିଛୁ, ଏଇଠି ମୋର ମନେ ପଡିଗଲା।
5: କୋଉ କଥା?
4: ଆମେ ଆମକୁ ସୁରକ୍ଷା ଦବା, କିନ୍ତୁ ଏଠି ବର୍ତ୍ତମାନ ସରକାରଙ୍କର ଆହ୍ୱାନ ହେଲାଣି ଜୁନ ମାସ ପାଇଁ କ୍ଷେତ ବଚାଓ ଅଭିଯାନ।
5: ଆଚ୍ଛା,
4: ଆମେ କ୍ଷେତକୁ କେମିତି ବଞ୍ଚେଇବା, ଅର୍ଥାତ କ୍ଷେତ କହିଲେ ଆମର ମାଟି, ମାଟିକୁ କେମିତି ବଞ୍ଚେଇବା। ମାଟି ଆମର ମା, ମା ବଞ୍ଚିଲେ ଯେମିତି ଆମକୁ ଖାଦ୍ୟ ଦବ, ଠିକ ସେମିତି ମାଟି ବଞ୍ଚିଲେ ଆମକୁ ଖାଦ୍ୟ ଦବ। ତାରି ଉପରେ ଗୋଟେ ବିରାଟ ସଚେତନତା କାର୍ଯ୍ୟକ୍ରମ ଆମର କରାଯାଉଛି। ଏଥିପାଇଁ ଆମର ମଧ୍ୟପ୍ରଦେଶ ରାଇସେନର ରାମସିଆ ଗ୍ରାମରେ କେନ୍ଦ୍ରର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ତାଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀମାନେ ଯାଇଛନ୍ତି, କୃଷିର ବୈଜ୍ଞାନିକ ମାନେ ଯାଇଛନ୍ତି, ଆଉ ଆମର ଯୋଉ ବଡ ବଡ ଚାଷୀ, ଯୋଉମାନେ କି ସଫଳ ଉଦ୍ୟୋଗୀ, ସଫଳ ଚାଷୀ, ସମସ୍ତଙ୍କର ଗୋଟେ ବଡ କାର୍ଯ୍ୟକ୍ରମ ହଉଛି। ସଚେତନତା ବାର୍ତ୍ତା ସମସ୍ତଙ୍କ ପାଖରେ, ଗାଁ ଗାଁରେ, ପଞ୍ଚାୟତ ସ୍ତରରେ ପହଞ୍ଚିବ। ମାଟିର ମାନ ସୁରକ୍ଷା ହବ, କ୍ଷେତର ସୁରକ୍ଷା ହବ, କ୍ଷେତ କେମିତି ବଞ୍ଚିବ, ଆହୁରି ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।
6: आज धरती की हालत ये हो गई है कि लगातार हमने खाद, पेस्टिसाइड, कीटनाशक दवाई डाल डाल के ऐसी हालत कर दी कि धरती माता बीमार होने लगी। एक सीमा होती है खाद की, खाद डालने से मना नहीं कर रहा, खाद डालें लेकिन कितना डालें आखिर उसके बारे में विचार करना पड़ेगा। फिर इल्ली मारना है, कीड़े मकोड़े जो फसल में लगते हैं, दे स्प्रे ऐसी हालत कर दी कि धरती माता बेचैन हो गई और अब पुकार के कह रही है मेरे बेटा बेटियों, मैं तुम्हें जीवन देती हूँ, मैं तुम्हारे लिए फसलें पैदा करती हूँ, नदियां मेरे सीने से होकर बहती जो तुम्हें पानी देती है, पेड़ जो तुम्हें ऑक्सीजन देते हैं वो मेरे पेट पर उगते हैं, लेकिन तुम ये क्यों कर रहे हो? इतना ज्यादा खाद डालोगे, इतना ज्यादा पेस्टिसाइड कीटनाशक दवाइयां डालोगे तो उससे माँ को कष्ट होता है, धरती को कष्ट होता है। और किसान भाइयों, मित्र की जो जीव है, कीट अभी बात कर रहे थे, मुट्ठी भर मिट्टी में अगर माइक्रोस्कोप से देखोगे तो करोड़ों छोटे छोटे

0: ନ କହି
1: ହଁ
0: ଜୋରେ ଖରା ହଉଛି।
1: ହଉଛି
0: ଯେତେବେଳେ ଆମ ଘରକୁ କିଏ ଅତିଥି ଅଭ୍ୟାଗତ ଆସୁଛନ୍ତି, ଆମେ ଯଦି ତାଙ୍କୁ ଆଜିକାଲି ଯୁଗରେ ଯୋଉ ସବୁ କଣ କହୁଛନ୍ତି କୋଲ୍ଡ ଡ୍ରିଙ୍କ ବୋଲି
1: ହଁ
0: କଣ,
1: ହଁ ହଁ
0: ତାକୁ ନ ଦେଇକିରି ଲେମ୍ବୁ ଲୁଣ ଚିନି କରି ସରବତ ଟିକେ ଦେଇଦବା,
1: ହଁ
0: ଆଉ ଖରା ପାଇଁ ଭଲ, ଦେହ ପାଇଁ ଭଲ, ଲୋକଟି ମଧ୍ୟ ଆମ ଘରକୁ ଯିଏ କୁଣିଆ ଆଉଛନ୍ତି ତାଙ୍କ ପାଇଁ ମଧ୍ୟ ଭଲ, ସିଏ ବି ଭାରି ଖୁସିରେ ଲେମ୍ବୁ ସରବତ ଟିକେ ପିଇବେ।
1: ପୁରା ଦେଶୀ ସରବତ
0: ହଁ,
1: ଆଉ
0: ତେବେ ତା ପାଇଁ କି ଲେମ୍ବୁ ଦରକାର।
1: ହଁ
0: ଆଜି ରହିଛି ଆଲୋଚନା ବୈଜ୍ଞାନିକ ପଦ୍ଧତିରେ ଆମେ ଲେମ୍ବୁ ଚାଷ କିଭଳି ଭାବରେ କରିବା।
1: ଏତା ବଢିଆ ଆଲୋଚନାଟି ଆଉ ଡେରି କାହିଁକି ଦେ ଲେମ୍ବୁ ଉପରେ ଆଲୋଚନାଟି ଶୁଣିଦବା।
0: ହଉ ମ୍ୟାଡମ୍, ଆପଣଙ୍କର ପରିଚୟ ଦିଅନ୍ତୁ।
2: ନମସ୍କାର, ମୋ ନାଁ ସସ୍ମିତା ବେହେରା, ମୁଁ କନିଷ୍ଠ ବୈଜ୍ଞାନିକ ଉଦ୍ୟାନ ବିଭାଗରେ କାର୍ଯ୍ୟରତ ଅଛି ବର୍ତ୍ତମାନ, ଅଲ୍ ଇଣ୍ଡିଆ କୋଅର୍ଡିନେଟେଡ୍ ରିସର୍ଚ୍ଚ ପ୍ରୋଜେକ୍ଟ ଅନ୍ ଆଗ୍ରୋଫରେଷ୍ଟ୍ରିରେ, ଯାହା OUAT ର ଗୋଟେ ଆପଣଙ୍କ ରିସର୍ଚ୍ଚର ଗୋଟେ ୱିଙ୍ଗର ସେଠିକାରେ ମୁଁ ସାଇଣ୍ଟିଷ୍ଟ ଭାବରେ କାମ।
0: ତେବେ ବହୁତ ଭଲ କଥା କହିଲେ, ଆପଣ ଆଗ୍ରୋ ଫରେଷ୍ଟ୍ରିରେ ରହିଛନ୍ତି ଆଉ OUAT ଅଧୀନରେ ଗୋଟେ ବିଭାଗରେ ସ୍ୱତନ୍ତ୍ର ଭାବରେ କାର୍ଯ୍ୟ ଆରମ୍ଭ କରିଛନ୍ତି, ଆଉ ଆଗ୍ରୋ ଫରେଷ୍ଟ୍ରିର ନିଶ୍ଚିତ ଭାବରେ ବର୍ତ୍ତମାନ ସମୟରେ ପ୍ରାଧାନ୍ୟ ରହିଛି ସମସ୍ତଙ୍କ ପାଇଁ। ବର୍ତ୍ତମାନ ପରିବେଶକୁ ଆଖି ଆଗରେ ରଖି ଆମେ ନିଶ୍ଚିତ ଭାବରେ କିଭଳି ଭାବରେ ଜଙ୍ଗଲ ସୁରକ୍ଷା କରିବା, ନୂତନ ଜଙ୍ଗଲ ସୃଷ୍ଟି କରିବା ଏବଂ ଜଙ୍ଗଲ ଉପରେ ନିର୍ଭର କରି ଯେଉଁ ପଶୁପକ୍ଷୀମାନେ ରହୁଛନ୍ତି ସେମାନଙ୍କର ଜୀବନ ତାକୁ କିଭଳି ଭାବରେ ଆମେ ସୁରକ୍ଷା ଦେବା, ସମସ୍ତଙ୍କ ପାଇଁ ଆଜି ଗୋଟିଏ ଆହ୍ୱାନ ହେଇଛି। ତେଣୁ ନିଶ୍ଚିତ ଭାବରେ ଆପଣ କରୁଛନ୍ତି, କିନ୍ତୁ ମ୍ୟାଡାମ୍ ଆଜି ଯୋଉ ଆଲୋଚନା ଆମର ରହିଛି କୋଠ ଘରରେ ଆମର ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ, ସେଠି ହଉଛି ଲେମ୍ବୁ ଚାଷ ବୈଜ୍ଞାନିକ ପଦ୍ଧତିରେ ଆମର ଭାଇ ଭଉଣୀ ମାନେ କେମିତି କରିବେ। ତେବେ ଲେମ୍ବୁର କଣ ପ୍ରକାର ରହିଛି କି, ତାର କି ପ୍ରକାର ଲେମ୍ବୁ ଆମେ ଚାଷ କରିବା, ଆମର ଏଇ ଯୋଉ ପୁରୀ ଜିଲ୍ଲା କଥା ବିଚାରକୁ ଆମେ ନଉଛେ, ଆମର ଏ ଜଳବାୟୁ, ଆମର ଏ ମାଟି, ଆମର ପାଣି ପବନ, ଆ ପାଇଁ କି ଆପଣ ଯୋଉ ଯୋଉ ଲେମ୍ବୁ କହିବେ ସେ ଭିତରୁ କୋଉ ପ୍ରକାର ଆମ ଜଳବାୟୁରେ ଭଲ ହବ ଏ ସମ୍ପର୍କରେ ଟିକେ କୁହନ୍ତୁ।
2: ନିହାତି ଭାବେ, ଏଠିକାର ଆପଣ ସାଧାରଣତଃ ଜାଣିଥିବେ ଆମ ଓଡ଼ିଶାରେ ବିଭିନ୍ନ ପ୍ରକାର ଫଳ ଚାଷ ଚାଷୀ ଭାଇମାନେ କରୁଛନ୍ତି, କିନ୍ତୁ ବିଭିନ୍ନ ପ୍ରକାର ଫଳ ଭିତରୁ ଆମର ଲେମ୍ବୁଟା ହଉଛି ଅନ୍ୟତମ। ଘରକୁ କିଛି ନହେଲେ ଆମ ଗେଷ୍ଟ ଆସିଲେ ଆମେ ଲେମ୍ବୁ ସର୍ବତଟିଏ କରିକି ନିହାତି ଦଉ। ତ ଲେମ୍ବୁର ବହୁତ ଉପକାରିତା ବି ଅଛି, ଯେମିତି ସେଥିରେ ଭିଟାମିନ୍ ସି ଟା ବହୁତ ମାତ୍ରାରେ ରହୁଛି। ଲେମ୍ବୁକୁ ଆମେ ସାଧାରଣତଃ ଖାଦ୍ୟ ବି ଖାଇଲା ବେଳେ ସେଥିରେ ଲେମ୍ବୁଟିକୁ ରସକୁ ଆମେ ଚିପୁଡିକିନା ବି ସେଟାକୁ ଆମେ ଖାଇଥାଉ, କାରଣ ବହୁତ ଗୁଡ଼ିଏ ଔଷଧୀୟ ଗୁଣ ସେଥିରେ ରହୁଛି। ତ ଆମ ପୁରୀ ଜିଲ୍ଲା ପାଇଁ ସାଧାରଣତଃ ଲେମ୍ବୁର ଯୋଉ ପ୍ରକାର ଭେଦ ରହୁଛି ସାଧାରଣତଃ ଦୁଇ ପ୍ରକାର ରହୁଛି। ପ୍ରଥମତଃ ରହୁଛି ଆପଣଙ୍କର କାଗିଜ ଲେମ୍ବୁ ବା ପାତି ଲେମ୍ବୁ ଯାହାକୁ କହୁଛନ୍ତି, ଯାହାକୁ ଇଂଲିଶରେ ଆମେ କହୁ ଏସିଡ୍ ଲାଇମ୍ ବୋଲି, ଏବଂ ଅନ୍ୟ ପ୍ରକାରଟି ହଉଛି ତାର ଗଙ୍ଗାକୁଳିଆ ଲେମ୍ବୁ ବା ଯାହାକୁ ଲେମନ୍ ବୋଲି କୁହାଯାଏ। ତ କାଗିଜ ଲେମ୍ବୁ ଯୋଉଟା ଅଛି ବା ପାତି ଲେମ୍ବୁ ଯୋଉଟା, ସେଟା ଆପଣ ଦେଖିଥିବେ ଯେତେବେଳେ ବଜାରରେ ଘାଟରେ ଯାଉଥିବେ ତାର ଆକାରଟା ଟିକେ ଛୋଟ ହେଇଥାଏ, ସେଟା ଗୋଲାକାର ହେଇଥାଏ, ତା ସହିତ ଚୋପା ବି ପୁରା ତାର ପତଳା ଥାଏ ଏବଂ ସେଥିରେ ଅଳ୍ପ ମଞ୍ଜି ଥାଏ, ଆଉ ତାକୁ ଚିପୁଡ଼ିଲେ ବହୁତ ମାତ୍ରାରେ ରସ ବି ବାହାରେ। ଯେତେବେଳେ କାଗିଜ ଲେମ୍ବୁ ଗଛଟା ଆପଣ ଦେଖିବେ, ସେଇ ଗଛଟା ଆପଣଙ୍କର ଗୋଟେ ଗଛଟା ଝଙ୍କାଳିଆ ହେଇକି ଥିବ, ଛୋଟ ଛୋଟ ପତ୍ର ସେଥିରେ ଥାଏ ଏବଂ ଫୁଲର ପାଖୁଡା ଗୁଡାକ ଯୋଉଟା ସେଇଟା ଆପଣଙ୍କର ଧଳା ରଙ୍ଗର ହେଇଥାଏ। ତା ସହିତ ତାର କାଗିଜ ଲେମ୍ବୁର ମଧ୍ୟ କିଛିଟା କିସମ ରହିଛି ଯୋଉଟାକି ଆମର ଏଠି ଚାଷୀ ଭାଇ ଭଉଣୀ ମାନେ ବହୁତ ଭାବରେ କରୁଛନ୍ତି। ଯେମିତି କିସମ ହଉଛି ତାର କାଗିଜ ଲାଇମ୍ ଯୋଉଟାକି ସବୁଠୁ କମନ୍ ଯୋଉଟାକି ଚାଷୀ ଭାଇମାନେ କରୁଛନ୍ତି। ତା ଛଡା ରହୁଛି ଆଉ ଗୋଟେ ବାରମାସୀ ଗୋଟେ ଭେରାଇଟିଟା ରହୁଛି, ଏବଂ ଆଉ ଗୋଟେ ରହୁଛି ରଙ୍ଗପୁର ଲାଇମ୍ ଓ ଆଉ ଗୋଟେ ହଉଛି ସୁଇଟ୍ ଲାଇମ୍। ସାଧାରଣତଃ ରଙ୍ଗପୁର ଲାଇମ୍ ସୁଇଟ୍ ଲାଇମ୍ଟା ଆମର ବ୍ୟବହୃତ ହଉଛି ଆପଣଙ୍କର ଆଚାର କରିବାରେ ବା ତାର ବିଭିନ୍ନ ପ୍ରକାର ଆପଣଙ୍କର ଲେମ୍ବୁରୁ ରସଫସ ବାହାର କରିକି RTS ପ୍ରିପାରେସନ କରିବାରେ ସେଇଟା ବ୍ୟବହୃତ ହଉଛି। କିନ୍ତୁ ଆମର ଚାଷୀ ଭାଇ ଭଉଣୀମାନେ ସାଧାରଣତଃ ବାରମାସୀ ବା କାଗିଜ ଲେମ୍ବୁଟାକୁ ବହୁତ ଭାବରେ ଆଦୃତ କରି କରିଥାନ୍ତି,
0: ଯେହେତୁ 12 ମାସର ତେଣୁ
2: ସବୁ ସମୟରେ ଚାଷ କରାଯାଇଥାଏ। ସେମିତି ଆଉ ଗୋଟେ ପ୍ରକାର ହଉଛି ଆପଣଙ୍କ ଲେମନ୍, ଲେମନ୍ଟା ବି ସେମିତି ଦିଟା ଥାଏ, ଗୋଟେ ଖଟା ଥାଏ ଆଉ ଗୋଟେ ମିଠା ଥାଏ। କିନ୍ତୁ ଆମର ଖଟା ଭେରାଇଟିର ଯୋଉଟା ରହୁଛି ଲେମନ୍ର, ସେଇଟାକୁ ବହୁତ ଭାବରେ ସେମାନେ ବେଶୀ ଲୋକପ୍ରିୟ ରହିଛି। ତ ସେଇ ଗଛ ଗୁଡାକ ଆମର କାଗିଜ ଲେମ୍ବୁ ଠାରୁ ଆପଣ ଦେଖିଥିବେ ମାର୍କେଟରେ ଟିକେ ତାର ସାଇଜଟା ଟିକେ ବଡ ରହୁଛି, ଚୋପା ବି ଟିକେ ମୋଟା ରହୁଛି, ଆଉ ସେଥିରେ ମଞ୍ଜି ଟିକେ ବଡ ବଡ ସାଇଜର ରହୁଛି ଟିକେ ଅଧିକା, ଆଉ ରସଟା ଏଥିରେ ଟିକେ କମ ବାହାରେ ଲେମନ୍ରେ। ତା ଛଡା ଆର ଗଛଟା ବି ଆପଣ ଏଥିରେ କାଗିଜ ଲେମ୍ବୁର ଗଛ ମୁଁ ଆପଣଙ୍କୁ କହିଲି ଟିକେ ଛୋଟ ଆକାର ହେଇଥାଏ, ଆ ଗଛଟା ଟିକେ ବଡ ଆକାର ହେଇଥାଏ ଏବଂ ତା ସହିତ ପତ୍ର ଗୁଡିକ ମଧ୍ୟ ଟିକେ ବଡ ଆକାର ହେଇକି ଗାଢ ସବୁଜ ରଙ୍ଗର ହେଇଥାନ୍ତି। ୟାର ବି କିଛିଟା କିସମ ଅଛି, ଯେମିତିକି ସେଟା ହଉଛି ଆପଣଙ୍କର ଲିସବନ୍, ନେପାଳୀ ରାଉଣ୍ଡ, ନେପାଳୀ ଅବଲଙ୍ଗ, ୟୁରେକା ଇତ୍ୟାଦି। ତ ଏଇଗୁଡାକ ସାଧାରଣତଃ ବହୁତ ଭାବରେ ଚାଷୀମାନେ ଚାଷ କରୁଛନ୍ତି। ତାପରେ ୟାର ବି ଲେମନ୍ରୁ ବି ଆପଣ ବହୁତ ସାରା ଆପଣଙ୍କର ଆଚାର ପ୍ରସ୍ତୁତ କରାହଉଛି, ଜୁସ୍ ବି କରାହଉଛି, ସ୍କ୍ୱାସ୍ ବନା ହଉଛି, ରେଡି ଟୁ ସର୍ଭ ଡ୍ରିଙ୍କ୍ ସେଗୁଡାକ ସବୁ ବି ଆପଣଙ୍କ ଲେମନ୍ରୁ ପ୍ରସ୍ତୁତ ହେଇପାରୁଛି।
0: ତେବେ ମ୍ୟାଡାମ୍, ମୁଁ ଯୋଉ ଆଉ ଗୋଟିଏ ପ୍ରଶ୍ନ ମୋର ଥିଲା, ଆମେ ଯେହେତୁ ପୁରୀ ଜିଲ୍ଲା କଥା ପଡିଛି, ପୁରୀ ଜିଲ୍ଲାରେ ଚାଷୀ ଭାଇ ଭଉଣୀ ମାନେ କରିବାକୁ ବ୍ୟବସାୟ

0: ଯା ହୁଅ ପା ସୁନ୍ଦର ଭାବରେ ମାଟି ଉପରେ ଗୋଟେ ପଲିଗୀତ ଟିକେ ଶୁଣିଲେ ସେ ଗୀତିକାର କଣ୍ଠଶିଳ୍ପୀଙ୍କୁ ଧନ୍ୟବାଦ ଦେଇ
1: ହଁ
0: ଆଜି କଣ ଆଲୋଚନା ଅଛି?
1: ଆଲୋଚନା ଅଛି ଆମର ଯୋଉ ଖରା

0: ଭିତରେ କଲେ ମଧ୍ୟ ଭଲ ଦି ପଇସା ତାଙ୍କୁ ମିଳିବ, ମାନେ ପାଖ ବଜାରରେ ସେମାନେ ବିକ୍ରି କରିପାରିବେ। ଏଇ ଯୋଉ ଜଳବାୟୁ, ଆମ ଜଳବାୟୁ ଏ କେତେ ଥର ଉପଯୋଗୀ, ଆଉ କୋଉ ଲେମ୍ବୁ ସେଥିରେ ସେ ଚାଷ କରିବେ?
1: ନିହାତି ଭାବରେ ଆମର ସାଧାରଣତଃ ଯୋଉଟା ଆପଣ ଦେଖୁଛନ୍ତି ଆମର କୋଷ୍ଟାଲ ଏରିଆ ବା ଯାହା କହୁଛୁ ଉପକୂଳବର୍ତ୍ତୀ ଏରିଆ, ଉପକୂଳବର୍ତ୍ତୀ ଏରିଆରେ ଆମେ ନିହାତି ଭାବରେ ବହୁତ ଭଲରେ ଚାଷ କରିପାରିବା। କିନ୍ତୁ ଯଦି ଆମେ ତାର ଯଦି ପ୍ରାକୃତିକ କ୍ଲାଇମେଟଟା କହିବା ବା ପ୍ରାକୃତିକ ସେ କୋଉ ଜାଗାରୁ ଆସିଛି, ତେବେ ଜଳବାୟୁ କହିଲେ ସାଧାରଣତଃ ଏଇଟା ଗ୍ରୀଷ୍ମ ମଣ୍ଡଳୀୟ ବା ସମଶୀତୋଷ୍ଣ ଜଳବାୟୁ ବା ଯାହାକୁ ସବ୍ ଟ୍ରପିକାଲ କ୍ଲାଇମେଟ କହୁଛନ୍ତି, ସେଇ ଜାଗାରେ ବହୁତ ଭଲ ଭାବରେ ବଢିପାରେ। କିନ୍ତୁ ତାର ଗୋଟେ ଜିନିଷ ହଉଛି ଟେମ୍ପରେଚରଟା ବା ତାପମାତ୍ରାଟା 15-40 ଡିଗ୍ରୀ ଭିତରେ ରହିଲେ ଗଛଟା ବହୁତ ଭଲ ଭାବରେ ବଢିପାରିବ। ଯଦି ଟେମ୍ପରେଚର ବା ତାପମାତ୍ରା ଆମର 4 ଡିଗ୍ରୀରୁ ତଳକୁ ଖସୁଛି ଗଛର ଠିକ ସେ ବଢିପାରେ ନାହିଁ। ତା ସହିତ ଯୋଉ ଜାଗାରେ ଆମର ଆର୍ଦ୍ରତା ବା ଯାହାକୁ ହ୍ୟୁମିଡିଟି କହୁଛୁ ଅଧିକ ରହୁଛି, ସେଇ ଜାଗାରେ ବି ଗଛରେ ବିଭିନ୍ନ ରୋଗ ପୋକ ମଧ୍ୟ ଦେଖାଯାଇଥାଏ ଏବଂ କୁହୁଡ଼ିଆ ପାଗ ହେଲେ ବି ବହୁତ ସେଥିରେ ରୋଗ ଦେଖାଇଥାନ୍ତି।
0: ତେବେ ଏଇଠି ମ୍ୟାଡାମ ମୋର ପ୍ରଶ୍ନ ରହିବ, ଆପଣ ଯୋଉ କହୁଛନ୍ତି ନାତିଶୀତୋଷ୍ଣ ଜଳବାୟୁ, ନ ଅତି ଶୀତ ନ ଅତି ଗ୍ରୀଷ୍ମ, ମାନେ ଅଧିକ ଗ୍ରୀଷ୍ମ ନଥିବ ଅଧିକା ଶୀତ ନଥିବ, ଏଇ ଜଳବାୟୁ ଆମ ଅଞ୍ଚଳ

0: ତା ସହିତ ଯୋଉ ଜାଗାରେ ଆମର ଆର୍ଦ୍ରତା ବା ଯାହାକୁ ହ୍ୟୁମିଡିଟି କହୁଛୁ ଅଧିକ ରହୁଛି ସେଇ ଜାଗାରେ ବି ଗଛରେ ବିଭିନ୍ନ ରୋଗ ପୋକ ମଧ୍ୟ ଦେଖାଯାଇଥାଏ ଏବଂ କୁହୁଡ଼ିଆ ପାଗ ହେଲେ ବି ବହୁତ ସେଥିରେ ରୋଗ ଦେଖାଯାଇଥାନ୍ତି।
1: ତେବେ ଏଇଠି ମ୍ୟାଡାମ ମୋର ପ୍ରଶ୍ନ ରହିବ, ଆପଣ ଯୋଉ କହୁଛନ୍ତି ନାତିଶୀତୋଷ୍ଣ ଜଳବାୟୁ, ନ ଅତି ଶୀତ ନ ଅତି ଗ୍ରୀଷ୍ମ, ମାନେ ଅଧିକ ଗ୍ରୀଷ୍ମ ନଥିବ ଅଧିକା ଶୀତ ନଥିବ, ଏଇ ଜଳବାୟୁ ଆମ ଅଞ୍ଚଳ ତ ହେଇପାରିବ?
0: ନିହାତି ହେଇପାରିବ।
1: ତେଣୁ ଏଇ ଯୋଉ ଜଳବାୟୁରେ କୋଉ ଲେମ୍ବୁ ହବ, କୋଉ ପ୍ରଜାତିର ଲେମ୍ବୁଟା?
0: ଲେମନ ଯୋଉଟା କହୁଛନ୍ତି ଲେମନଟା ସାଧାରଣତଃ ହେଇପାରିବ, କାରଣ ୟାର ଆମର ଯେହେତୁ ଜଳବାୟୁରେ ଟିକେ ଆର୍ଦ୍ରତା ରହୁଛି, ହ୍ୟୁମିଡିଟି ରହୁଛି, ସେଥିପାଇଁ ଲେମନଟାର ଟିକେ ଆମର ରୋଗ ପ୍ରତିଷେଧକ ଶକ୍ତି ଅଛି, ଯୋଉଟାକି ଆମର ଯାଦୁରା ରୋଗ, ଯୋଉଟାକି ବହୁତ କମନ, ବହୁତ ସାଧାରଣ ଆମର ବିଭିନ୍ନ ଲେମ୍ବୁ ପ୍ରଜାତି ଇଏରେ ଦେଖା,
1: ଛୋଟ ଛୋଟ ଯେତେବେଳେ ଫୁଲ ହବ ସେଥିରେ ଯାଦୁଆ ରୋଗ ହେଇଯାଏ, ତାପରେ ଛୋଟ ଛୋଟ ଫଳ ହେଲେ ମଧ୍ୟ ସେଟା ସେ ଝଡି ପଡେ ଫଳ ଗୁଡାକ,
0: ଆଉ ତାପରେ ସେଇ ରୋଗ ଲାଗି, ସେଥିପାଇଁ ଆମ ଲେମନଟା ଆମ କ୍ଲାଇମେଟ ପାଇଁ ବହୁତ ଭଲ ଭାବରେ ହେଇପାରିବ।
1: ତେବେ ମାଟି ମ୍ୟାଡାମ କଣ ଆସିବ?
0: ଆମର ମାଟି କହିଲେ ଆପଣଙ୍କର ନଦୀକୁଳିଆ ମାଟି ବା ଯୋଉଟା ବାଲିଆ ଦୋରସ ମାଟି ରହୁଛି ସେଟା ତା ପାଇଁ ବହୁତ ହି ମାତ୍ରାରେ ଭଲ, ଯୋଉଟା ଗଛ ବଢିବା ପାଇଁ ବି ବହୁତ ଭଲ, ଯେହେତୁ ଆମର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳଟା ରହୁଛି, ଆମର ଏଠି ମାଟିରେ ବି ବାଲି ମିଶିକିନା ରହୁଛି, ଲୁଣା ମାଟି ବି ରହୁଛି, କିନ୍ତୁ ଗୋଟେ ଜିନିଷ ଆମେ ଦେଖିବା ତାର ଅମ୍ଳତା, ମାଟିର ଅମ୍ଳତା ସେଇଟା ଆମର ବେଶୀ ଅମ୍ଳୀୟ ମାଟି ଯେମିତି ନଥିବ, ତାର ପିଏଚ୍ଟା ଆମର 5.5-7.5 ଭିତରେ ରହିବା ଉଚିତ, ବା ଯଦି ଯୋଉ ଜାଗାରେ ଆପଣଙ୍କ ମାଟିରେ ବେଶୀ ଅମ୍ଳୀୟ ଅଂଶ ବି ଅଛି ସେଇ ଜାଗାରେ ଆପଣ ଜିପ୍ସମ ଘରିକା ଦେଲେ ସେଇଟା,
1: ମାନେ ଆମେ ଟିକେ ପୂର୍ବରୁ ଯଦି ମାଟି ପରୀକ୍ଷା କରି ନବା ସେଠି ମାଟିରେ କଣ ଅବସ୍ଥା ଅଛି, ତାକୁ କଣ କଲେ ସେ ମାଟିଟାକୁ ଆମେ ଶୋଧନ କରିପାରିବା, ମାନେ ଆମ ଫସଲ ଉପଯୋଗୀ ଫସଲ ଯୋଉ ପ୍ରକାର ମାଟି ଚାହିଁବା ଆମେ ସେ ମାଟିକୁ ମଧ୍ୟ ଆମେ କନଭର୍ଟ କରିଦେଇପାରିବା, ଆଉ ସେଇଟା କରି ଆମେ ଗଛଟି ଲଗାଇବା। ଆମେ ଯୋଉ ଲେମ୍ବୁ କଥା କହୁଛେ, ଲେମ୍ବୁ ଆମର ମଞ୍ଜି ବି ଆମେ ଦେଖିଛେ ସାଇ ପଡ଼ିଶା ଆମେ ଯୋଉ ବ୍ୟବହାର କରୁଛେ କୋଉଠି ମାଟି ଉପରେ ପଡିଲା ସେଥିରେ ଗୋଟେ ନୂଆ ଗଛଟେ ହେଲା, ଆଉ କୋଉ କୋଉ ଜାଗାରେ ଆମେ ଦେଖିଛୁ କଲମୀ କରି ମଧ୍ୟ ଲେମ୍ବୁ ନୂଆ ଗଛଟିଏ ତିଆରି ହେଇପାରୁଛି। ନୂତନ ଗୋଟିଏ ଲେମ୍ବୁ ବଗିଚାଟିଏ ଯଦି ଜଣେ କରିବ ତାର ଜମି ଉପରେ ଚାରାଟିଏ ସେ ଯେମିତି କରିବ କେମିତି କରିବ?
0: ଚାରାଟି ଆପଣ ଯୋଉଟା କହିଲେ ଦୁଇଟା ଉପାୟରୁ ପ୍ରସ୍ତୁତ କରାହଉଛି, ଗୋଟେ ହଉଛି ମଞ୍ଜିରୁ ପ୍ରସ୍ତୁତ ହଉଛି, ଆଉ ଗୋଟେ ହଉଛି କଲମୀରୁ ପ୍ରସ୍ତୁତ ହଉଛି। ସାଧାରଣତଃ ମଞ୍ଜିରୁ ଯୋଉ ଚାରା ଗୁଡା ପ୍ରସ୍ତୁତ କରୁଛନ୍ତି ସେଥିପାଇଁ ଆପଣ ଯେକୌଣସି ଭେରାଇଟିର ଲେମ୍ବୁ ଆଣିକି ତାକୁ କାଟିକି ପ୍ରଥମେ ତା ରସଟା ବାହାର କରିଦେଇକି ମଞ୍ଜିକୁ ସେଠୁ ଅଲଗା କରିଦେବେ, ତାପରେ ତାକୁ ଭଲ ଭାବରେ ଧୋଇକି ଛାଇ ଜାଗାରେ, ଗୋଟେ ଛାଇ ଜାଗାରେ ଶୁଖିଲା ଜାଗାରେ ପତଳା ପରସ୍ତ କରିକି ଶୁଖା ହେଇଯିବ। ଗୋଟେ ଦିନ ଶୁଖିଲା ପରେ ସେଥିରେ ସେରୋସାନ ଗୁଣ୍ଡ କେଜି ପିଛା 3 ଗ୍ରାମ ଲେଖାଏଁ ମିଶାଇକି, ପାଉଁଶ ମିଶାଇକି ତାକୁ ଆମେ ଷ୍ଟୋର କରିକି ରଖିପାରିବା। ତାପରେ ଯେତେବେଳେ ଆମକୁ ସେଇ ଯୋଉ ମଞ୍ଜି ନେଇକିନା ଆମେ ମୁଖ୍ୟ ଆମେ ପ୍ରଥମେ ତାକୁ ନର୍ସରୀଟା ବନେଇବା ବା ଆମର ତଳିଘେରା ବନେଇବା, ତଳିଘେରା ବନେଇବା ପୂର୍ବରୁ ପ୍ରଥମେ ସେଇ ମାଟିଟାକୁ ଭଲ ଭାବରେ ଗୁଣ୍ଡ ଚାଷ କରିଦେବେ, କରିସାରିଲା ପରେ ସେଥିରେ ପାଖାପାଖି 10-15 ସେଣ୍ଟିମିଟର ଉଚ୍ଚତା ଥିବ, ତା ସହିତ 3 ମିଟର ଲମ୍ବ, 10-15 ସେଣ୍ଟିମିଟର ଉଚ୍ଚ 3 ମିଟର ଲମ୍ବର ପଟାଳି ଗୁଡା ସବୁ ତିଆରି ହବ। ତିଆରି କରାସାରିଲା ପରେ ପ୍ରତ୍ୟେକ ପଟାଳି ପ୍ରତି ପାଖାପାଖି 2 ଟୋକେଇ ଗୋବର ଖତ ସହିତ 200 ଗ୍ରାମ ସୁପର ସାର ସେଇଟାକୁ ଭଲ ଭାବରେ ମିଶାଇ ଦେବେ। ମିଶାଇ ଦେଲେ ଆମର ପଟାଳିଟା ରେଡି ହେଇଗଲା। ବର୍ତ୍ତମାନ ସେଥିରେ ଆମର ମଞ୍ଜି ଗୁଡାକୁ ଯୋଉଟା ଆମେ ମଞ୍ଜିରୁ ଯୋଉଟା ଆମେ କରୁଛୁ ମଞ୍ଜିକୁ ସାଇତିକି ରଖିଛୁ, ସେଇ ମଞ୍ଜିଟିକୁ ଆଣିକି ଆମେ ବର୍ତ୍ତମାନ ତଳି ଘେରାରେ ବା ନର୍ସରୀ ବେଡ୍ରେ ତାକୁ 10 ସେଣ୍ଟିମିଟର ବ୍ୟବଧାନରେ 1-2 ସେଣ୍ଟିମିଟର ଗଭୀରରେ ତାକୁ ପକେଇବା। ପକେଇ ସାରିଲା ପରେ ସେ ମଞ୍ଜି ଗୁଡିକୁ ଆମେ ଆଇଦର ଗୁଣ୍ଡ ଖତ ହଉ ନହେଲେ ମାଟି ହଉ ବା ଆମର ଆପଣଙ୍କର ଆମର ଯେହେତୁ ଉପକୂଳବର୍ତ୍ତୀ ଅଞ୍ଚଳ ନଡା ହଉ ବା ନଡିଆ କତା ହଉ ବହୁତ ମାତ୍ରାରେ ଆଭେଲେବୁଲ ଅଛି, ତାକୁ ତା ଉପରେ ହାଲକା ପରସ୍ତ ଦେଇକି ଟିକେ ପାଣି ଦେଇକି ତାକୁ ଆମେ ଛାଡ଼ିଦେବା।
1: ଆ ଭିତରେ ସମୟ କଣ ଆସିବ, କୋଉ ସମୟରେ ବା କୋଉ ମାସରେ ଆମେ ଏମିତି କରିବା ଅଛି କି ଏମିତି କିଛି?
0: ୟା ପାଇଁ ସାଧାରଣତଃ ଆପଣ ନର୍ସରୀ ବେଡ୍ ଯେତେବେଳେ ବନଉଛନ୍ତି ସାଧାରଣତଃ ଆମେ ନଜରରେ ରଖିଥାଉ ସେଇ ବର୍ଷା ଦିନ ଆଡକୁ ଯେମିତି ଆମେ କରିବା, ଆଉ ପ୍ରପର ଯୋଉଠି ଆମର ପାଣି ନିଷ୍କାସନର ବ୍ୟବସ୍ଥା ଥିବ, କାରଣ ଛୋଟ ମଞ୍ଜିଟା ଯଦି ବେଶୀ ବର୍ଷା ହବ କି କଣ ହବ ତାହେଲେ ଧୋଇ ବି ହେଇଯାଇପାରେ।
2: ଯା ହଉ ଅପା, ଆମେ ତ ବାଡି ବଗିଚାରେ ଲେମ୍ବୁ ଗଛ ଲଗଉ, ଇଏ ବୋଧ ନୂଆ ଆଲୋଚନାଟିଏ ମୁଁ ଶୁଣିଲି, ବୈଜ୍ଞାନିକ ପଦ୍ଧତିରେ ଲେମ୍ବୁ ଚାଷ ଏ ସୁନ୍ଦର ଭାବରେ କଲେ କଣ ଲେମ୍ବୁ ଭଲ ଅମଳ ହବ, ବିକ୍ରି କରି 2 ପଇସା ମଧ୍ୟ ପାଇପାରିବା
1: ଏଇ ଖରାଦିନେ?
2: ଖରାଦିନରେ ବଢିଆ ଆଲୋଚନାଟିଏ, ଇଏ ତ ସବୁ ଚାଷ ବର୍ତ୍ତମାନ ବୈଜ୍ଞାନିକ ପଦ୍ଧତିରେ ହେଲାଣି, ଆଉ ଲେମ୍ବୁ କାହିଁ ପଛରେ ରହିବ? ସୁନ୍ଦର ଭାବରେ ଆମର ବିଶେଷଜ୍ଞ ମହାଶୟ ଆମକୁ ବୁଝେଇ ଦେଲେ, ଆମେ ମଧ୍ୟ ତାକୁ ଆପଣେଇବା। ଆଉ
1: ତେବେ ମହାଶୟଙ୍କୁ ଆମେ ଆମର କାର୍ଯ୍ୟକ୍ରମ ତରଫରୁ ଧନ୍ୟବାଦ ଦେଇ ବିଜ୍ଞାପନ ନବା।
3: ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା।

0: ଦେଇଛୁ। ଆଉ ଗୋଟେ ସମସ୍ତଙ୍କୁ ଅନୁରୋଧ, ସମସ୍ତେ ଗାଈ ରଖନ୍ତୁ, କାରଣ ଗାଈ ରଖିଲେ ଗୋବର ଖତ ସବୁଠୁ ବେଟର।
1: ଆଚ୍ଛା, ଜିଆ ଖତ ଯେତେବେଳେ ଆପଣ ପ୍ରସ୍ତୁତ କଲେ କିଭଳି ଭାବରେ କଲେ ଆମର ଭାଇମାନଙ୍କୁ ଟିକେ କହିଲେ?
0: ଜିଆ ଖତ ମ୍ୟାଡମ୍, ଆମର ତ ହର୍ଟିକଲଚର ଭାଇମାନେ ସବୁ ଗଲେ ଜିଆ ପ୍ରସ୍ତୁତ କରିବା ପାଇଁ ସେମାନେ ଦେଲେ, ତାର ଯୋଉ ଆମର ଇନ୍ଷ୍ଟ୍ରୁମେଣ୍ଟ ଦେଲେ, ଜିଆ ବି ସେମାନେ ଦେଲେ, ତା ଦେହରେ ପାଳ ଫଳ ଯେମିତି କରିବା କଥା ଦେଲେ। ଜିଆ ଖତ ନର୍ମାଲ କିଛି ଅସୁବିଧା ନାହିଁ, ତାକୁ ପାଣି ଯାହା ଦେବା କଥା ଜିଆ ଛାଡ଼ିଦେଲେ,
1: ଯେତେବେଳେ ଆମର ଗୋଟେ
0: ଜାଗା ଅଛି, ଗୋଟେ 15-10 ଗୋଟେ ଅଛି, ସେମାନେ ଜାଗା ଦେଲେ, ଇନ୍ଷ୍ଟ୍ରୁମେଣ୍ଟ ଦେବେ, ସେମାନେ ଜିଆ ଦେବେ, ତାପରେ ଲୋଡ଼ା ଉଡ଼ା କାଟିକି ଯେମିତି କରିବା କଥା ପ୍ରୋସିଜର ତାର ଅଛି, ସେମାନେ ବତେଇ ଦେବେ, କିଛି କଷ୍ଟ ନାହିଁ। ବଟ୍ ସେମାନଙ୍କ ଆମେ ଇନକ୍ଲୁଡ୍ ହେବା କଥା କାହା ସହିତ ନା, ହର୍ଟିକଲଚର ଭାଇମାନଙ୍କ ସହିତ ଯିବା କଥା। ଯେ ଚାଷୀ ଭାଇମାନେ ସମସ୍ତେ ଯାଉ ନାହାନ୍ତି, ଗୋଟେ କଥା କିଏ କହୁଛି ମୋର ଲସ୍ ହେଇଯାଉଛି, ଆମର ପାଖରେ ଆକାଶବାଣୀ ଭାଇମାନେ ଅଛନ୍ତି, ବାରମ୍ବାର ବୁଝୁଛନ୍ତି, ହର୍ଟିକଲଚର ଭାଇମାନେ ଯେମିତି ପାଖରେ ପହଞ୍ଚନ୍ତି, ଏଗ୍ରିକଲଚର ଭାଇମାନେ ଯେମିତି ପହଞ୍ଚନ୍ତି, ଗୋଟେ ମାନେ ସହଯୋଗ ତାଙ୍କୁ ବି କରୁନାହାନ୍ତି, ନହେଲେ ଆଗକୁ ଆଗକୁ ନିଶ୍ଚିତ ଯାଆନ୍ତେ।
1: ନାଇଁ ଭାଇ, ଏଇଠି ଯୋଉ କହିଲେ ଆମର ବହୁତ ଆଗ୍ରହ ପ୍ରକାଶ ହେଲାଣି ଜିଆ ଖତ ଉପରେ, ତା ଉପରେ ମଧ୍ୟ ଆମର ଭାଇମାନେ ଆଗ୍ରହ ପ୍ରକାଶ କରୁଛନ୍ତି କିଭଳି ଭାବରେ ଆମେ କରିବୁ ଜିଆ ଖତଟି। ଯେତେବେଳେ ଆପଣ ପ୍ରସ୍ତୁତ କଲେ, ତା ପାଇଁ କି କଣ କଣ ସବୁ ଜିନିଷ ଆକାରରେ ଦେଲେ, ତାପରେ ଜିଆ ଛାଡ଼ିବେ?
0: ହଁ ମ୍ୟାଡମ,
1: କଣ କଣ ସବୁ ଦିଅନ୍ତି କୁହନ୍ତୁ।
0: ଲୋଡ଼ା ମ୍ୟାଡମ ଅଛି, ସେ ତ ଇନଷ୍ଟ୍ରୁମେଣ୍ଟ ଦେବେ, ସେଟା ଠିକ ସେ କହି ମନେ ପାରୁନି, ଲୋଡ଼ା ଦେବେ, ସେମାନେ ଜିଆ ଦେବେ, ସେମାନେ ସବୁ ଘରେ ସେମାନେ ପୁରା ବତେଇ ଦେବେ, କିଛି ଅସୁବିଧା ନାହିଁ। ତା ପାଇଁ ଯୋଉ ଗାତ ଖୋଳିବା ପାଇଁ କେତେ ଇଞ୍ଚରେ ଗାତ ଖୋଳିବେ, ପଲିଥିନ ଗୋଟେ ଦେବେ ସେମାନେ, ତା ଦେହରେ ଖତ କେତେ ଖତ ଦିଆହବ, ଲୋଡ଼ା କେତେ ଦିଆହବ, ସେ ପୁରା ବତେଇ ଦେବେ। ମେନ୍ ହେଲା ତାଙ୍କ ସହିତ ଯୋଗାଯୋଗ କରିବା ଦରକାର।
1: ଆମର ଭାଇମାନେ ଜିଆ ତ ସେତେବେଳେ ହଉଥିଲା, ଦରକାର ପଡୁନଥିଲା, କିନ୍ତୁ ଯୋଉ କୀଟନାଶକ ପ୍ରୟୋଗ କରାଯାଉଛି ସେମାନେ ନଷ୍ଟ ହେଇଯାଉଛନ୍ତି
0: ପ୍ରତ୍ୟେକ ବର୍ଷ। ମ୍ୟାଡାମ, ମୁଁ କାକୁଡୁ 130-140 ବି ପାଉଛି।
1: କେତେ ଜମି କରିଛନ୍ତି?
0: ପ୍ରାୟ ଗୋଟେ 100 ଡିସିମିଲ କରୁଛି, ଏବେ ବି 100 ଡିସିମିଲ କାକୁଡି ଲାଗିଛି, ବହୁତ ବହୁତ ଭଲ। ଏବେ ବି ବର୍ତ୍ତମାନ ସେଇ 100 ଡିସିମିଲ କାକୁଡି ଲାଗିଛି, ସେଇ ଲକ୍ଷେ ପରେ ମଧ୍ୟ ପାଇ ମୋର ଆଶା ବି ଅଛି, କାରଣ ଗଛ ଯୋଉ ଗୁଡା ଗ୍ରୋଥ, ପ୍ରଥମେ ମନ୍ଦା ଖୋଳିଦେବି, ପ୍ରାୟ 3 ଫୁଟରେ 3 ଫୁଟ ଗୋଟେ ଲେଖା ମନ୍ଦାର ଡିଷ୍ଟାନ୍ସ ହଉଛି 3 ଫୁଟରେ 3 ଫୁଟ। ମନ୍ଦା ଖୋଳିକି ତାକୁ ଗୋଟେ ଦିନ ତାକୁ ଖରା ଖୋଇଲି, ଗୋଟେ ଦୁଇ ଦିନ ଖରା ଖୋଇଲି, ତାପରେ ତାକୁ ଜୈବିକ ସାର ଦେଲି, ଜୈବିକ ସାର ଭିତରେ ଫୋରାଡନ୍ ଅଛି ଆମର, ଯୋଉଟା ଫୋରାଡନ୍ କିଛି ମିଶେଇଲି, ଗଛ ମଞ୍ଜି ବି ଆଣିବା ପାଇଁ ଆମର ପାଖାପାଖି ବଜାର ଗୋଟେ ସାତସଙ୍ଗ ଅଛି ମ୍ୟାଡାମ, ସେଠି ସବୁ ପ୍ରକାର ମଞ୍ଜି ଆମକୁ ମିଳେ, ଆମେ ଯେତେ ଯୋଉ ମୁହୂର୍ତ୍ତରେ ଯିବୁ ସେଠି ସବୁ ମଞ୍ଜି ଦୋକାନ ଅଛି, ଆଉ ସବୁଠୁ ଭଲ ଭଲ ଭେରାଇଟି ମଧ୍ୟ ମଞ୍ଜି ମିଳେ। ତ ସେଠୁ ମଞ୍ଜି ଆଣିକି ଗୋଟେ ଦିନ ତାକୁ ପାଣିରେ ପକେଇଲି, ତାପର ଦିନ ଲଗେଇ, ଆଉ ଗଛ ସବୁ 100ରୁ 100% ଗଛ ହେଇଛି, ଗୋଟେ ଗଛ ବି ଲସ୍ ହେଇନାହିଁ।
1: ଆଚ୍ଛା, ଆପଣ ଯେତେବେଳେ ମଞ୍ଜିଟି କିଣିକି ଆଣିଲେ, ସେକୁ କଣ ବିଶୋଧନ କରିବାକୁ ପଡ଼ିଲା?
0: ମ୍ୟାଡମ, ବିଶୋଧନ ହେଇଯାଇଥିଲା, ସେଠି ବିଶୋଧନ ହେଇକି ପ୍ୟାକେଟରେ ଅଛି, ତା ସତ୍ତ୍ୱେ ମଧ୍ୟ ମୁଁ ମନ୍ଦାରେ ଦେଲି ଫରାଡର, ସେଟା ଦେଲା ପରେ ସେ ମାଟି ଆହୁରି ମଧ୍ୟ ବିଶୋଧନ ହେଇଗଲା।
1: ମନ୍ଦା ଯେତେବେଳେ ଖୋଳନ୍ତି, ମନ୍ଦା ଭିତରେ ଆପଣ କହିଲେ ଜୈବିକ
0: ସାର କିଛି ଖତ ଦେଲି,
1: କେତେ ଦିନ ପୂର୍ବରୁ ଗଛ ଲଗେଇବାର?
0: ଗଛ ଲଗେଇବା ପରେ 3 ଦିନ ପୂର୍ବରୁ ମୁଁ ସବୁ ମାଟିକି ପୁରା କମ୍ପୋଷ୍ଟ କରି ତାକୁ ଜାଳ ଜାଳି କରିଦେଇ,
1: ତାପରେ ଗଛ କେତେ ଦିନରେ ଉଠିବ?
0: ଗଛ ମ୍ୟାଡମ 4 ଦିନରେ ଗୋଟେ ଉଠିଯିବା କଥା, ଏବେ ଟିକେ ଲେଟ୍ ହେଲା, ଯାହାଫଳରେ ମତେ ଲାଗିଲା କାକୁଡି ଗଛ ତ 4 ଦିନର ଗଛ ଉଠିଯିବା କଥା, ଏ 7 ଦିନ 8 ଦିନ ଏ ବର୍ଷ ହେଇଗଲା।
1: ଏଇ ସମୟ ଭିତରେ କାକୁଡି ଯୋଉ ମୁଖ୍ୟ ଜମିରେ ଲଗେଇଛନ୍ତି, ସେଥିରେ ଜଳସେଚନର ପ୍ରକ୍ରିୟା କିଭଳି ଭାବରେ କରିବେ?
0: ପାଣି ତ ମ୍ୟାଡମ ନିହାତି ଦରକାର, ପାଣି ନହେଲେ ତ କିଛି ହବ ନାହିଁ। ପାଣିର ସୁବିଧା ପାଇଁ ମୁଁ ସେଥିପାଇଁ ସରକାରଙ୍କୁ ଡିପେଣ୍ଡ ନ କରିକି ନିଜ ଘରେ ମଧ୍ୟ ବୋରିଂ କରିଛି ମ୍ୟାଡମ।
2: ଯାହା ହଉ ଅପା, ଇଏ ଭାଇ ଜଣକ କାକୁଡି ଚାଷ କରିଛନ୍ତି, ତ ଖରାଦିନିଆ ଚାଷ ସୁନ୍ଦର ଭାବରେ, ଖରା ଗରମକୁ ଯେମିତି ଲେମ୍ବୁର ଆବଶ୍ୟକ ସେମିତି କାକୁଡିର ବି ଆବଶ୍ୟକ। ଭାଇଙ୍କର ଅନୁଭୂତି ସତରେ ଭାରି ମନ ଛୁଆଁ ଥିଲା, ଭାଇଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ଧନ୍ୟବାଦ ଦେଇ ଇଆଡ଼େ ଦେଖ ସମୟ ହେଇଗଲାଣି।
1: ଆରେ ସତ୍ୟ ତ, ତାହେଲେ ଉଠିବା?
2: ଉଠିବା,
1: ସହଜ ତ ହେଇଛି, ମଝିରେ ମଝିରେ ଯୋଉ ଲାଇନ କଟି ଯାଉଛି, ଫ୍ୟାନ ଟି ବନ୍ଦ ହେଇଗଲେ ଆଉ ଘର ଭିତରେ ରହି ହଉନି,
2: ରାତିରେ ତ ଶୋଇ ହଉନି।
1: ତାହେଲେ ଉଠିବା, ଥର ବାହାରକୁ ପଳେଇ ଗଲେ ଟିକେ ପବନ ହେଲେ ହବ,
2: ଚାଲ ଉଠିବା।
1: ତେବେ ଆଜିର କୃଷି ହାଲଚାଲ କାର୍ଯ୍ୟକ୍ରମକୁ ଆମେ ଏଇଠି ରଖି ଆପଣମାନଙ୍କ ଠାରୁ ମୁଁ ବିଦାୟ ନଉଛି। ସୀତା ଆପା,
2: ମୁଁ ଭଜନୀ, ନମସ୍କାର।

ଶୁଣିଲେ ଦିଲୀପ କୁମାର ନାୟକଙ୍କ ପ୍ରଯୋଜନାରେ ଚାଷୀ ଭାଇ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ହଲଚଲ। ଉପସ୍ଥାପନା କରିଥିଲେ ସୀତାମଣି ଦେବୀ ଏବଂ ବିଭୂତିଭୂଷଣ ମିଶ୍ର। ଆକାଶବାଣୀ ପୁରୀ ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM। ବର୍ତ୍ତମାନ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। ହମ୍ ଫିର୍ ମିଲେ ନା ମିଲେ କଥାଚିତ୍ର ଗୀତଟିକୁ ଶୁଣନ୍ତୁ। ସୁନିଧି ଚୌହାନ, ନୀରଜ ଏବଂ ବମ୍ବେ ଭାଇଜାଙ୍କ କଣ୍ଠରେ ଗୀତଟିକୁ ରଚନା କରିଛନ୍ତି ଇର୍ଷାଦ କାମ୍ଲି ଏବଂ ସଙ୍ଗୀତ ସନ୍ଦେଶ ସାନ୍ଦେଲ୍ୟ।

ଶୁଣନ୍ତୁ ଶିକାର କଥା ଚିତ୍ର ଗୀତଟିକୁ ଯୁଗଳ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ଅଗ୍ନି। ଗୀତ ରଚନା କରିଛନ୍ତି ଦେବ କୋହଲି ଏବଂ ସଙ୍ଗୀତ ସଂଯୋଜନା ଆନନ୍ଦ ରାଜ ଆନନ୍ଦ।

କେକେ ଏବଂ ଶ୍ରେୟା ଘୋଷାଲଙ୍କ ଦ୍ୱୈତକଣ୍ଠରେ ଶୁଣନ୍ତୁ ଜ୍ୟାକ୍ପଟ୍ କଥାଚିତ୍ର ଗୀତଟିକୁ ରଚନା କରିଛନ୍ତି ଶ୍ୟାମ ବାଲକନ୍ ଏବଂ ସଙ୍ଗୀତ ସଂଯୋଜନା ଡିଜେ ଫୁକନ୍।

କେସେ କାହିଁ କଥାଚିତ୍ର ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି ସୋନୁ ନିଗମ, କୁନାଲ ଗାଞ୍ଜାୱାଲା, ଶ୍ରେୟା ଘୋଷାଲ ଏବଂ ସାଧନା ସରଗମ। ଗୀତ ରଚନା କରିଛନ୍ତି ସମୀର ଏବଂ ସଙ୍ଗୀତ ସଂଯୋଜନା କରିଛନ୍ତି ଶଙ୍କର ଏହସାନ ଲୟ।

ସାମିନଙ୍କ ଗୀତ ରଚନାରେ ଶୁଣନ୍ତୁ ଆଦିତ୍ୟନାରାୟଣଙ୍କ କଣ୍ଠରେ ସାପିତ କଥାଚିତ୍ର ଗୀତଟିକୁ ସଙ୍ଗୀତରେ ସାଜିଛନ୍ତି ଚିରନ୍ତନ ଭଟ୍ଟ।

କେକେ ଏବଂ ସୁଜେନଙ୍କ ଯୁଗଳ କଣ୍ଠରେ ଶୁଣନ୍ତୁ ହଣ୍ଟେଡ଼୍ କଥାଚିତ୍ର ଗୀତଟିକୁ ରଚନା କରିଛନ୍ତି ଜୁନେଦ୍ ୱାସି ଏବଂ ସଙ୍ଗୀତ ସଂଯୋଜନା କରିଛନ୍ତି ଚିରନ୍ତନ ଭଟ୍ଟ।

ସତରେ ଶ୍ରୋତା ବନ୍ଧୁ, ବଡ଼ ଅସହ୍ୟ ହୋଇପଡ଼ୁଛି ଏ ଖରା ଗରମ। ଘର ଭିତରଟି ସତେ ଯେମିତି ଇଟିଲି ଛାଞ୍ଚ, ଘର ବାହାର ତତଲା କଡ଼େ, କେଉଁଠି ଟିକିଏ ହେଲେ ଆରାମ ନାହିଁ। ଯଦି କେଉଁଠି ଏସି, କୁଲର ବା ଷ୍ଟାଣ୍ଡ ଫ୍ୟାନ୍ର ପବନ ଟିକିଏ ମିଳୁଛି, ପଟିଏ ବି ଇଚ୍ଛା କରୁନି ସେଇ ସ୍ଥାନଟି ଛାଡ଼ିଯିବାକୁ। କ'ଣ କରିବା ଶ୍ରୋତା ବନ୍ଧୁ, ଗଛପତ୍ର ଜଙ୍ଗଲ ତ ମଣିଷ ଜାତିକୁ ଏତେ ଅସୁବିଧାରେ ପକାଇଲେ ଯେ ମଣିଷମାନେ ଜଙ୍ଗଲକୁ କାଟି ଘର ଦ୍ୱାର କରି ଆରାମ ଟିକିଏ ମିଳିବ ବୋଲି ଭାବିଥିଲେ। ହେଲେ ଏଇ ଡହ ଡହ ଖରାରେ

ଗୋଟିଏ ଗଛର ଛାଇ ତଳେ ଟିକିଏ ଠିଆ ହେବା ପାଇଁ ବି ଲାଗୁଛି ଯୁଦ୍ଧ। ମଣିଷ ଗଛ ଗହଳି ଜଙ୍ଗଲ ଭିତରେ ଘରଟିଏ କରି ରହୁଥିଲା। ଏବେ ଜନଗହଳି ଅଞ୍ଚଳରେ କଂକ୍ରିଟର ଜଙ୍ଗଲ ଭିତରେ ଗଛଟିଏ ଲଗାଇବା ବୁଦ୍ଧିମାନର କାମ ହେବ ବୋଲି ଭାବୁଛି ଏ ମଣିଷ। କଥାରେ ଅଛି, ନେଡ଼ିଗୁଡ଼ କହୁଣୀକୁ ବୋହିଗଲେ ଆଉ କି ଲାଭ। ସେହିଭଳି ଶ୍ରୋତାବନ୍ଧୁ, ଯଦି ସମୟ ଥାଉ ଥାଉ ଗଛର, ଆମ ପରିବେଶର, ଆମ ପ୍ରକୃତି ମାଆର ବରଦାନକୁ ଆମେ ଅଣଦେଖା କରିଚାଲିବା, ତାହେଲେ ବୁଦ୍ଧିଜୀବୀ ପ୍ରାଣୀ ହେଇ ବି ବୋକାମୀର ପରିଚୟ ଦେବା ଆମେମାନେ। ଅବଶ୍ୟ ଶ୍ରୋତାବନ୍ଧୁ, ଆପଣ କହିପାରନ୍ତି ଏଇ ଖରାଦିନଟାରେ କ'ଣ ଆଉ ଖରା ଟିକେ ବି ହୁଅନ୍ତାନି, ଏଥିରେ ଗଛ ଥିଲେ କେତେ ନଥିଲେ କେତେ। ହେଲେ ଏଇ ପ୍ରଶ୍ନର ଉତ୍ତର ତ ଆମର ଯେଉଁ ଶ୍ରୋତାମାନେ ଗରମ ସହି ନପାରି ଏସି ଫ୍ୟାନ୍ କୁଲର କିଣି ଆଣୁଛନ୍ତି ସେମାନେ ଭଲ ଭାବରେ କହିପାରିବେ। କହିବାର ଅର୍ଥ ଶ୍ରୋତାବନ୍ଧୁ, ହିନ୍ଦୀ ଭାଷାରେ କଥାଟିଏ ଅଛି, ଏକ ସେ ଭଲେ ଦୋ, ଦୋ ସେ ଭଲେ ତିନ, ମାନେ ଯେତେ ଅଧିକ ଥିବ ସେତେ ଭଲ। ତେଣୁ ଶ୍ରୋତାବନ୍ଧୁ, ଯେତେ ପାରୁଛନ୍ତି ଗଛ ଲଗାନ୍ତୁ, ମାଗଣାରେ ଅମ୍ଳଜାନ ଆଉ ଥଣ୍ଡା ପବନ ପାଆନ୍ତୁ। ଶ୍ରୋତାବନ୍ଧୁ, ଏଇ ଖରା ଗରମରୁ ବିରତି ନେବା ପାଇଁ ଯେବେ ଆସୁଛି କାଳ ବୈଶାଖୀ, ଆମ ଓଡ଼ିଶାବାସୀଙ୍କର ଖୁସି କହିଲେ ନ ସରେ। ଦିନ ସାରାର ତାତି ପରେ ହଠାତ୍ ଅପରାହ୍ନରେ ଆକାଶଟା କଳା ହାଣ୍ଡିଆ ମେଘରେ ସଜେଇ ହେଇଯାଉଛି। ଝାଳ ଅଠାରେ ଓଦା ହେଇଥିବା ଦେହରେ ବାଜି ଯାଉଛି ଥଣ୍ଡା ପବନଟା। ଆହା, ସେ ମଜା, ସେ ଶାନ୍ତି, ସେ ଆଶ୍ୱସ୍ତି ଆଗରେ ଦୁନିଆର ସବୁ ଏସି ଫେଲ୍ ନା କ'ଣ ଶ୍ରୋତାବନ୍ଧୁ? ଆସନ୍ତୁ ଆମେ ବି ଟିକେ ବିରତି ନେଇ ମଜା ନେବା ଆମ ଶ୍ରୋତାଙ୍କ ମନପସନ୍ଦ ଗୀତର। ପୁରୀ ଚୁଡ଼ଙ୍ଗ ସାହିରୁ ବିଶ୍ୱଜିତ ପ୍ରଧାନ ଅନୁରୋଧ କରିଛନ୍ତି ମୋହିତ ଚୌହାନଙ୍କ କଣ୍ଠରେ ଅଭି କୁଛ ଦିନ ସେ।

श्रोता बंधु आपण सुनुथिले दिल तो बच्चा है जी चलचित्रर ई गीतटी जहाकु अनुरोध करिथिले आमर श्रोता पुरी चुडंग साहिरु विश्वजित प्रधान। ଆପଣ ବି ଶୁଣିପାରିବେ ନିଜ ମନପସନ୍ଦର ଗୀତ, ସେଥିପାଇଁ ନିଜର ଫୋନ୍ ଉଠାନ୍ତୁ ଆଉ ଲେଖି ପଠାନ୍ତୁ ଆପଣଙ୍କର ନାମ, ଠିକଣା ଓ ପ୍ରିୟ ଗୀତ ଆମକୁ SMS ବା ହ୍ୱାଟ୍ସଆପ୍ ମାଧ୍ୟମରେ। ଫୋନ୍ ନମ୍ବରଟି ହେଉଛି 9437037892। ତେବେ ଗୀତ ପୂର୍ବରୁ ଆମେ କଥା ହେଉଥିଲେ ଖରାଦିନର ସେଇ ଉପହାର କାଳ ବୈଶାଖୀ ବିଷୟରେ। ମୋର ଜଣେ ବନ୍ଧୁ କହୁଥିଲେ, ଦିନସାରା ଯେତେ ଗରମ ହେଲେ ବି ଦ୍ୱିପହର ସମୟରେ କଂସେ ଦହି ପଖାଳ ସାଙ୍ଗକୁ ବଡ଼ି ଚୁରା, ଆଳୁ ଭର୍ତ୍ତା ଆଉ କାକୁଡ଼ି ପିଆଜ ଟିକେ ମିଳିଗଲେ ଆମ ଓଡ଼ିଆଙ୍କ ପାଇଁ ସ୍ୱର୍ଗ ସେଇଠି। ଆଉ ତାପରେ ଯଦି କାଳ ବୈଶାଖୀର ଥଣ୍ଡା ପବନ ଦେଇଦେଲା ତେବେ ଯେଉଁ ନିଦ ଆସିବ ନା, ସେଥିରେ ମୁଁ କୋଟିପତି ହୁଏ କି ନ ହୁଏ ହେଲେ ଦୁନିଆର ସବୁଠାରୁ ସୁଖୀ ମଣିଷ ମୁଁ। ତେବେ ଶ୍ରୋତା ବନ୍ଧୁ, କାଳ ବୈଶାଖୀର ଥଣ୍ଡା ପବନର ମଜା ନେଇ ଆପଣ କୋଟିପତି ହେଇଛନ୍ତି କି ନାହିଁ ମୁଁ ଜାଣିନି, କିନ୍ତୁ ଆପଣଙ୍କ ପରିବାରର ଲୋକଙ୍କୁ ଏକାଠି ଖାଇବାର, ନାଚିବାର, ଭୂତ କାହାଣୀ ଶୁଣି ଡରିବାର ଆଉ ମଜା କଥା ଶୁଣି ଏକାବେଳେ ଠୋ ଠୋ ହେଇ ହସିବାର ଦେଖିଲେ ଲାଗେ ଦୁନିଆର ସବୁ ଧନ ଆଉ ସବୁ ଶକ୍ତି ଆପଣଙ୍କ ପାଖରେ ଅଛି। ଆମ ହସର କାରଣ ଆମ ପରିବାର।

ଉଷୁମ ଭାତର ପେଜ କାଢ଼ିବାଠାରୁ ଆରମ୍ଭ କରି ବାପାଙ୍କ ପକେଟରୁ ଲୁଚେଇ 10 ଟଙ୍କା ନେବା ପର୍ଯ୍ୟନ୍ତ, ଭାଇ ଭଉଣୀଙ୍କର ରିମୋଟ୍ ପାଇଁ କଳିଠୁ ଆରମ୍ଭ କରି ଦେହ ଖରାପ ବେଳେ ମାଆଙ୍କ କୋଳରେ ମୁଣ୍ଡ ରଖି ଶୋଇବା ପର୍ଯ୍ୟନ୍ତ, ଏହା ହିଁ ତ ଆମ ପାଇଁ ପରିବାର। କାହିଁକି ନା ଲୋକେ ଠିକ୍ କୁହନ୍ତି, ଘର ତ ଇଟା ପଥରରେ ତିଆରି ହୁଏ, ହେଲେ ସେହି ଘରକୁ ପରିବାର କରିକି ଆମ ପରସ୍ପର ଭିତରେ ଥିବା ସ୍ନେହ ଆଉ ପ୍ରେମ, ଆମେ ସଭିଏଁ ଆମ ପରିବାରକୁ ବହୁତ ଭଲ ପାଉ। ହେଲେ ଶ୍ରୋତା ବନ୍ଧୁ, ଏବେ ଯେତେବେଳେ ଆପଣ ମୋ କଥା ଶୁଣୁଛନ୍ତି, ଆପଣଙ୍କ ପାଖରେ କିଏ ଅଛନ୍ତି, ପରିବାର ଲୋକେ ନା ଆପଣଙ୍କ ହାତରେ ସ୍ମାର୍ଟଫୋନ୍ଟି? ଆଜିକାଲି ଶ୍ରୋତା ବନ୍ଧୁ, ଘରମାନଙ୍କରେ ଗୋଟିଏ ନୂଆ ଦୃଶ୍ୟ ଦେଖିବାକୁ ମିଳୁଛି। ଘରେ କିଏ ସୋସିଆଲ ମିଡ଼ିଆରେ ବ୍ୟସ୍ତ, ତ କିଏ କିଛି ନୂଆ ଭିଡ଼ିଓ ଦେଖିବାରେ, କିଏ ଗେମ୍ ଖେଳିବାରେ ବ୍ୟସ୍ତ, ତ କିଏ ସର୍ଟସ୍ ଭିଡ଼ିଓ ଦେଖିବାରେ। ଗୋଟିଏ ଘରେ ସଭିଏଁ ଏକାଠି ଥାଇବି, ସମସ୍ତଙ୍କ ଦୁନିଆ ସତେ ଯେମିତି ଅଲଗା ଅଲଗା। ଏହି ଡିଜିଟାଲ ଯୁଗରେ ଏହା ହେଉଛି ଆମ ପରିବାରର ଚିତ୍ର। ଏହି ଟେକ୍ନୋଲୋଜି ଆମକୁ ଦୂରରେ ଥିବା ଲୋକଙ୍କ ସହ ତ ଯୋଡ଼ି ଦେଇଛି, ହେଲେ ପାଖରେ ବସିଥିବା ଆପଣର ଲୋକଙ୍କୁ ଦୂରେଇ ଦେଇନି ତ? ମନେ ପକାନ୍ତୁ ଏଇ କିଛି ବର୍ଷ ପୂର୍ବର କଥାକୁ, ଯେତେବେଳେ

ଅଚାନକ ଚାରିଆଡ଼େ ଅନ୍ଧାର ହୋଇଯାଉଥିଲା ସେତେବେଳେ ପରିବାରର ସବୁ ସଦସ୍ୟ ଛାତ ଉପରକୁ କିମ୍ବା ବାରଣ୍ଡାକୁ ଆସିଯାଉଥିଲେ। ବାପାଙ୍କ ହାତରେ ଥିଲା ବେଞ୍ଚଣା ଆଉ ଜେଜେମା କହୁଥିଲେ ଗପ। ଭାଇ ଭଉଣୀ ସାଙ୍ଗସାଥୀଙ୍କ ସହ ମିଶି ଲୋଚକାଳି ଖେଳିବାରେ ବ୍ୟସ୍ତ ରହୁଥିଲେ। ସେତେବେଳେ ଏଇ ବିଜୁଳି ଯିବାର ଖୁସି ଗୋଟିଏ ଅଲଗା ଥିଲା, କାରଣ ପରିବାର ସାଙ୍ଗରେ ଥିଲା। ହେଲେ ଆଜି ଘରେ ଘରେ ଲାଗିଛି ୱାଇଫାଇ। ଯେତେବେଳେ ଟିକିଏ ବି ନେଟୱାର୍କ ଚାଲିଯାଏ ନା, ସେତେବେଳେ ସମସ୍ତେ ଚିଡ଼ଚିଡ଼ ହୋଇଯାଆନ୍ତି। ଆମେମାନେ ଲାଇକ୍, କମେଣ୍ଟ ଆଉ ଅନଲାଇନ୍ ଫ୍ରେଣ୍ଡସ୍ କରିବାରେ ଏତେ ବ୍ୟସ୍ତ ହୋଇଯାଇଛେ ଯେ ବାପାଙ୍କର ସେ ଥକି ଯାଇଥିବା ଚେହେରା ଆଉ ମା ଆଖିରେ ଥିବା ଅପେକ୍ଷାକୁ ଦେଖିବାକୁ ଆମ ପାଖରେ ସମୟ ନାହିଁ। କ'ଣ ଆପଣଙ୍କୁ ବି କେବେ କେବେ ଏମିତି ଲାଗେ କି? ଶ୍ରୋତାବନ୍ଧୁ, ପ୍ରତ୍ୟେକଟି ଆବିଷ୍କାର ହେଉ କିମ୍ବା ଉଦ୍ଭାବନ ଆମ ଜୀବନକୁ ସହଜ ସୁନ୍ଦର କରିବା ପାଇଁ ହୋଇଥାଏ। ସେଇଭଳି ଟେକ୍ନୋଲୋଜି ମଧ୍ୟ ଖରାପ ନୁହେଁ, ହେଲେ ଏହାର ଅତ୍ୟଧିକ ବ୍ୟବହାର ଆମ ସମ୍ପର୍କକୁ ଫିକା କରିଦେଉଛି। ଯେଉଁଭଳି ଭାବରେ ଆମେ ମୋବାଇଲ ଫୋନ୍ ସହ ଅଧିକ ସମୟ ବିତାଉଛେ, ତେଣୁ ପରିବାରର ସମ୍ପର୍କକୁ ଆମ ସ୍ନେହକୁ କେବେ କମିବାକୁ ଦିଅନ୍ତୁନି। ଆଜି ନିଜ ପାଇଁ କମସେ କମ୍ ଗୋଟିଏ ନିୟମ କରନ୍ତୁ, ଦିନକୁ ଅନ୍ତତଃ କିଛି ଘଣ୍ଟା ପାଇଁ ପରିବାରର ସମସ୍ତେ ନିଜ ନିଜ ମୋବାଇଲ ଫୋନ୍ରୁ ଦୂରେଇ ରହି ସଭିଙ୍କ ସହ ବସି ନିଜ ପ୍ରିୟ ଖାଦ୍ୟ ଖାଆନ୍ତୁ ଆଉ ନିଶ୍ଚୟ ଗପନ୍ତୁ ପିଲାଦିନର ସେହି ସ୍ମୃତି ବିଷୟରେ। ଦେଖିବେ ଆପଣଙ୍କୁ ଦୁନିଆର ସବୁଠାରୁ ବଡ଼ ଖୁସି ମିଳିବ। ତେବେ ଆମ ଶ୍ରୋତାଙ୍କ ଅନୁରୋଧର ଗୀତ ଶୁଣି ମଧ୍ୟ ଆମକୁ ବହୁତ ଖୁସି ମିଳେ। ତାହେଲେ ଆସନ୍ତୁ ଡେରି ନକରି ଶୁଣିନେବା ଆମ ପରବର୍ତ୍ତୀ ଶ୍ରୋତାଙ୍କର ମନପସନ୍ଦ ଗୀତ। ପୁରୀ ବାଲିଗୁଆଳିରୁ କୃଷ୍ଣପ୍ରିୟା ଦାସ ଅନୁରୋଧ କରିଛନ୍ତି ଇରା ମହାନ୍ତି ଓ ଶକ୍ତି ମିଶ୍ରଙ୍କ କଣ୍ଠରେ ତୋର ଟଣା ଟଣା ଆଖି ଗୀତଟି।

ଶ୍ରୋତା ବନ୍ଧୁ, ଆପଣ ଶୁଣୁଥିଲେ ମନ ଛୁଆଁ ଗୀତଟି ତୋର ଟଣା ଟଣା ଆଖି, ଶକ୍ତି ମିଶ୍ର ଓ ଇରା ମହାନ୍ତିଙ୍କ କଣ୍ଠରେ ଗୀତ ରଚନା କରିଥିଲେ ଶ୍ରୀକାନ୍ତ ଗୌତମ। ଆଉ ଏହି ସୁନ୍ଦର ଗୀତଟି ଆମକୁ ଅନୁରୋଧ କରିଥିଲେ କୃଷ୍ଣପ୍ରିୟା ଦାସ ବାଲିଗୁଆଳିରୁ।

ଆପଣ ବି ଶୁଣିପାରିବେ ନିଜ ମନପସନ୍ଦର ଗୀତ। ସେଥିପାଇଁ ନିଜର ଫୋନ୍ ଉଠାନ୍ତୁ ଆଉ ଲେଖି ପଠାନ୍ତୁ ଆପଣଙ୍କର ନାମ, ଠିକଣା ଓ ପ୍ରିୟ ଗୀତ ଆମକୁ SMS ବା ହ୍ୱାଟ୍ସଆପ୍ ମାଧ୍ୟମରେ। ଫୋନ୍ ନମ୍ବରଟି ହେଉଛି 9437037892। ଶ୍ରୋତାବନ୍ଧୁ, ଜୀବନର ଏହି ଦୌଡ଼ରେ ଆମେ ସବୁବେଳେ ନିଜ ପାଇଁ ସ୍ଥାନଟିଏ ଗଢ଼ିବାକୁ ଚେଷ୍ଟା କରୁ। ତେଣୁ ଅର୍ଥ ପାଇଁ ହେଉ, ନିଜ ଭବିଷ୍ୟତ ପାଇଁ ହେଉ ବା ସଫଳତା ପାଇଁ, ଆମ ନିଜ ମାଟି, ଆମ ନିଜ ଘରକୁ କେବେ ନା କେବେ ଛାଡ଼ିବାକୁ ପଡ଼େ। ହେଲେ ଦିନସାରା ବାହାର ଦୁନିଆ ସହିତ ସଂଘର୍ଷ ପରେ ଯେତେବେଳେ ଆମେ ଥକି ଯାଉ ନା, ସେତେବେଳେ କେବଳ ଗୋଟିଏ ଜାଗା ମନେ ପଡ଼େ, ସେଇଟି ହେଉଛି ଆମ ଘର, ଆମ ପରିବାର। ଆମେ ବାହାର ଦୁନିଆ ପାଇଁ ଜଣେ ସାଧାରଣ ମଣିଷ ହୋଇପାରୁ, ହେଲେ ଆମ ପରିବାର ପାଇଁ ଆମେ ହିଁ ତାଙ୍କର ସମ୍ପୂର୍ଣ୍ଣ ଦୁନିଆ। ମାଆର ସେହି ବିନା ସ୍ୱାର୍ଥରେ ଭଲ ପାଇବା ଆଉ ବାପାଙ୍କର ସେହି ଉପର ଦେଖାଯାଉଥିବା ଶାସନ ଭିତରେ ଲୁଚି ରହିଥିବା ଗଭୀର ଚିନ୍ତା, ଭାଇ ଭଉଣୀଙ୍କ ଭିତରେ ସେହି ମିଠା ଝଗଡ଼ା, ଏହା ହିଁ ତ ଆମ ଜୀବନକୁ ଜିଇଁବାର ଅସଲି ମାନେ ଦିଏ। ସେଥିପାଇଁ ଘରଠୁ ଯେତେ ଦୂରରେ ଥିଲେ ବି ଯେବେ ଛୁଟିରେ ଆମେ ଘରକୁ ଫେରୁ, ସକାଳ ସଞ୍ଜର ସେହି ସତେଜ ପବନ ସହିତ ଘର ଅଗଣାରେ ମହକୁଥିବା ଚାହାର ବାସ୍ନା ଆଉ କାନରେ ପଡ଼େ ମାଆଙ୍କର ସେହି ମିଠାଗାଳି, ଏହି ସବୁ କିଛି ମନେ ପକାଇ ଦିଏ ଯେ ଦୁନିଆରେ ଯେତେ ବଡ଼ ଝଡ଼ ଆସିଲେ ବି ଗୋଟିଏ ଜାଗା ଏମିତି ଅଛି ଯେଉଁଠି ପହଞ୍ଚିଗଲେ ସବୁ ଦୁଃଖ ଭାଙ୍ଗିଯାଏ, ଆଉ ସେଇଟା ହିଁ ଆମ ପରିବାର।

ସମ୍ପର୍କର ସଂଜ୍ଞା ହିଁ ଆରମ୍ଭ ହୁଏ ପରିବାରରୁ। ତେବେ ଶ୍ରୋତାବନ୍ଧୁ, ସମୟ ସହିତ କର୍ମକ୍ଷେତ୍ର ପାଇଁ ଅଲଗା ହେବାକୁ ପଡ଼େ, ହେଲେ ମନରୁ କେବେ ବି ଲିଭିଯାଏନି ମାମୁଁ ଘରେ ରଜ ମଉଜର କଥା, ଗାଁ ଗାଁରେ ଠାକୁରାଣୀ ଜାତ, ଆଉ ଦୋଳ ପୂର୍ଣ୍ଣିମାରେ ଅବିର ଖେଳ, ନହେଲେ ବିବାହ ଭୋଜିର ମଉଜ। ହଁ ଶ୍ରୋତାବନ୍ଧୁ, ସମୟ ପରିସ୍ଥିତି ସବୁବେଳେ ସମାନ ନୁହେଁ, କିନ୍ତୁ ସମୟ ସମୟ ଭୁଲ ବୁଝାମଣା ଘର ମଝିରେ ପାଚେରୀ ତିଆରି କରିଦିଏ। ଘରର ଗୋଟିଏ ହାଣ୍ଡିଶାଳ କେତେବେଳେ ଭାଗ ଭାଗ ହୋଇଯାଏ ତାହା କେହି ଜାଣନ୍ତିନି। ଯୌଥ ପରିବାର ଭାଙ୍ଗିରୁଜି ଏକକ ପରିବାରରେ ପାଲଟିଯାଏ। ତେଣୁ ଶ୍ରୋତାବନ୍ଧୁ, ମୋର ଗୋଟିଏ ଅନୁରୋଧ, ଜୀବନରେ ଅନେକ ଝଡ଼ ଆସେ, ସେ ସବୁକୁ ସହି ଯେମିତି ଆମେ ଆଗେଇ ଆସୁଛେ, ଠିକ୍ ସେମିତି ଆମ ପରିବାରର ପ୍ରତ୍ୟେକ ବିପଦ ସମୟରେ ଏକାଠି ଠିଆ ହେବା, ଏକାଠି କାମ କରିବା, ସଭିଙ୍କର ମନ ନେଇ ଆମ ସଂସାର ରଥକୁ ଆଗେଇ ନେବା। ତେଣୁ ଶ୍ରୋତାବନ୍ଧୁ, ଆଜି ଘରକୁ ଯାଇ ନିଜ ପରିବାରର ଲୋକଙ୍କୁ କିଛି ସମୟ ପାଇଁ ନିଶ୍ଚୟ କୁଣ୍ଢାଇ ଧରିବେ, ଆଉ ବାପା ମାଆଙ୍କର ଆଶୀର୍ବାଦ ନେବେ, ଆଉ ତାଙ୍କୁ କହିବାକୁ ଭୁଲିଯିବେନି ଯେ ଆପଣ ତାଙ୍କୁ କେତେ ଭଲ ପାଆନ୍ତି। ଦେଖିବେ ସେମାନଙ୍କ ମୁହଁରେ ସେଇ ଭାବ ଆପଣଙ୍କୁ ବି ବହୁତ ଶାନ୍ତି ଦେବ।

ତେବେ ଆସନ୍ତା ଶ୍ରୋତା ବନ୍ଧୁ, ଆମ ମନର ଶାନ୍ତି ପାଇଁ ଏବେ ଶୁଣିନେବା ଆମ ଶ୍ରୋତାଙ୍କ ମନପସନ୍ଦର ଗୀତ। ପୁରୀ ଦୋଳମଣ୍ଡପ ସାହିରୁ ଦେବସ୍ମିତା ନନ୍ଦ ଅନୁରୋଧ କରିଛନ୍ତି ଅଜବ ପ୍ରେମ କି ଗଜବ କାହାନୀ ଚଳଚ୍ଚିତ୍ରରୁ ଏହି ଗୀତଟି ପ୍ରେମ କି ନୈୟା।

ତେବେ ଶ୍ରୋତା ବନ୍ଧୁ, ଆପଣ ମଧ୍ୟ ଶୁଣିପାରିବେ ଆପଣଙ୍କ ମନପସନ୍ଦର ଗୀତ କେବଳ 103.4 FM ମାଧ୍ୟମରେ ପ୍ରସାରିତ ହେଉଥିବା ହିଲ୍ଲୋଳ କାର୍ଯ୍ୟକ୍ରମରେ। ସେଥିପାଇଁ ଜଲ୍ଦି ଜଲ୍ଦି ଲେଖି ପଠାନ୍ତୁ ନିଜର ନାମ, ଠିକଣା ଓ ପ୍ରିୟ ଗୀତ ଓ ପଠାଇ ଦିଅନ୍ତୁ SMS ବା ହ୍ୱାଟ୍ସଆପ୍ ମାଧ୍ୟମରେ। ଆମର ଫୋନ୍ ନମ୍ବରଟି ହେଉଛି 9437037892 9437037892। ଏହା ସହିତ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି ସେ ବିଷୟରେ ନିଜର ମୂଲ୍ୟବାନ ମତାମତ ଆମକୁ ଚିଠିଟିଏ ଲେଖି କିମ୍ବା SMS ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ହିଲ୍ଲୋଳ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼୍ 752001। ଏହା ସହିତ ଆଗାମୀ କାର୍ଯ୍ୟକ୍ରମରେ ଆମେ କେଉଁ ବିଷୟରେ ଆଲୋଚନା କରିବା ସେ ବିଷୟରେ ମଧ୍ୟ ଆମକୁ ନିଶ୍ଚୟ ଜଣାଇବେ। ଆକାଶବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ନିଜ ଫୋନ୍ ମାଧ୍ୟମରେ ଲାଇଭ୍ ଶୁଣିବା ପାଇଁ ଡାଉନଲୋଡ୍ କରନ୍ତୁ ନ୍ୟୁଜ୍ ଅନ୍ AIR ଆପ୍। ତେବେ ଶ୍ରୋତା ବନ୍ଧୁ, ଏହି ଖରାଦିନେ ନିଜର ଯତ୍ନ ନେଉଥାନ୍ତୁ ଆଉ ତା ସହିତ ଶୁଣୁଥାନ୍ତୁ 103.4 FM ମାଧ୍ୟମରେ ନିଜ ମନ ପସନ୍ଦର କାର୍ଯ୍ୟକ୍ରମ। ଏବେ ମୋତେ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ରୋଜିତା ଦାସ ରହୁଛି। ନମସ୍କାର, ଜୟ ଜଗନ୍ନାଥ।

0: ଶୁଣିଲେ ଦିଲୀପ କୁମାର ନାୟକଙ୍କ ପ୍ରଯୋଜନାରେ ହିଲ୍ଲୋଳ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ରୋଜିତା ଦାସ।
1: ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଶୁଣିଛନ୍ତି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଶ୍ରୋତା ବନ୍ଧୁ, ଆକାଶବାଣୀର ସମ୍ବାଦ ସେବା ପକ୍ଷରୁ ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଧାରାବାହିକ ପ୍ରସାରଣ କରାଯାଉଛି। ଆଜିର ବିଷୟ ରହିଛି ଗରିବ କଲ୍ୟାଣ, ଗରିବ ଓ ବଞ୍ଚିତ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଏକ ବିଶେଷ ଉପସ୍ଥାପନା ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

0: ଶୁଣିଲେ ଆକାଶବାଣୀର ସମ୍ବାଦ ସେବା ପକ୍ଷରୁ ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଧାରାବାହିକ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
0: ଆରମ୍ଭ କରୁଛୁ ଜଗନ୍ନାଥ ଭଜନ। ପ୍ରଥମ ଗୀତଟିକୁ ଶୁଣନ୍ତୁ ରାଜେନ୍ଦ୍ର ମିଶ୍ରଙ୍କ କଣ୍ଠରେ ବଦ୍ରି ମିଶ୍ରଙ୍କ ଗୀତ ରଚନାରୁ।

Sunil, ଶୁଣିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଜଗନ୍ନାଥ ଭଜନ। ଆଜିର କଣ୍ଠଶିଳ୍ପୀ ଥିଲେ ରାଜେନ୍ଦ୍ର ମିଶ୍ର, ଲୀନା ମିଶ୍ର, ତ୍ରିଲୋଚନ ପାତ୍ର, ସ୍ୱପ୍ନା ଚକ୍ରବର୍ତ୍ତୀ, ତାନସେନ ସିଂ ଏବଂ ଇରା ମହାନ୍ତି। ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ପ୍ରଚାର କରୁଛୁ। କିଛି ସମୟ ମଧ୍ୟରେ

0: The meeting was co-chaired by Defence Minister Rajnath Singh and Australian Deputy Prime Minister and Minister for Defence Richard Marles. BJP National President Nitin Naveen today held a meeting with senior party office bearers and workers in New Delhi. Talking to media, party MP and spokesperson Dr. Sambit Patra shared key details, highlighting discussions on Narendra Modi government's 12 years of service, organisational expansion and future initiatives aimed at broadening the party's outreach across various sections of society. He said that the government is completing 12 years in office and everyone has witnessed how India has progressed under the leadership of Prime Minister Narendra Modi ji, with advancement taking place across every sector. Mr. Patra said, today, the Bharatiya Janata Party and the NDA have been given the opportunity to serve in government in 22 states. The Supreme Court today refused to entertain a plea seeking that the NEET UG 2026 retest be conducted in computer-based test mode instead of the existing pen and paper format. The India Meteorological Department has issued an orange alert for thunder squalls conditions over Rajasthan, Gujarat, West Madhya Pradesh, Odisha and coastal Andhra Pradesh till tomorrow. And that is the end of this news bulletin.
1: ଶୁଣିଲେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ପୁରୀ ଆଜିର ସନ୍ଧ୍ୟା ଅଧିବେଶନକୁ ପରିସମାପ୍ତି ଜଣାଇବା ପୂର୍ବରୁ କହିବାକୁ ଯିବୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ସକାଳ 6:05ରେ ଶୁଣିପାରିବେ ପ୍ରାତଃ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଅନୁଚିନ୍ତା ଶୁଣିପାରିବେ ସକାଳ 6:35ରେ ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତମାନସର 94 ଅଧ୍ୟାୟ ଶୁଣିପାରିବେ ସକାଳ 6:40ରେ ଆମର ସ୍ୱାସ୍ଥ୍ୟ ଶୁଣିପାରିବେ ସକାଳ 7:10ରେ ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ର ପୁରୀ ପରିକ୍ରମା ଶୁଣିପାରିବେ ସକାଳ 7:26ରେ ଲୋକଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ମଧୁମାଳତୀ ଶୁଣିପାରିବେ 7:40ରେ ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 7:55ରେ ଶୁଣିପାରିବେ ସୁପ୍ରଭାତ ପୁରୀ ହିନ୍ଦୀ କଥା ଚିତ୍ର ଗୀତ ଶୁଣିପାରିବେ ସକାଳ 8:32ରେ ଦିନ 10ଟାରେ ଶୁଣିପାରିବେ ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଏଇଠି ଶେଷ ହେଲା ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୁରୀ ଖୋର୍ଦ୍ଧା ନୟାଗଡ଼ ଗଞ୍ଜାମ ଜିଲ୍ଲାରେ ଗୋଟିଏ କିମ୍ବା